ସ୍ୱାମୀ ବିବେକାନନ୍ଦ କହିଛନ୍ତି, ଯେଉଁ ବ୍ୟକ୍ତି ପ୍ରତିଟି ବିଫଳତାରୁ କିଛି ଶିଖେ, ସେପରି ବ୍ୟକ୍ତି ପାଇଁ ବିଫଳତା ହିଁ ସଫଳତାର ପାହାଚ ପରି କାମ କରେ।

0: କାର୍ଯ୍ୟକ୍ରମ ଶେଷରେ ଶୁଣିଲେ ଗଣକବି ବୈଷ୍ଣବ ପାଣିଙ୍କ ରଚନା ନନ୍ଦିତା ଭଞ୍ଜଙ୍କ କଣ୍ଠରେ ଶେଷ ହେଲା କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସ୍ୱୟଂ ଲୀଳାଜାର ପତିତ ପାବନ ଅର୍ଥେ ପ୍ରାସାଦୁ ଭାର ଶ୍ରୀ ଜଗନ୍ନାଥ ମହାପାବନର ସ୍ୱରୂପ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ ମହାପ୍ରଭୁ ଜଗନ୍ନାଥ ହିଁ ପତିତ ପାବନ। ଶ୍ରୀକ୍ଷେତ୍ର ମର୍ତ୍ତ୍ୟ ବୈକୁଣ୍ଠ ଭକ୍ତି ମୁକ୍ତି ମୋକ୍ଷପ୍ରଦ କ୍ଷେତ୍ର, ଏଠାକାର ଆରାଧ୍ୟ ଦେବତା ସ୍ୱୟଂ ପତିତ ପାବନ, ତାଙ୍କ ମନ୍ଦିର ପତାକା ବି ପତିତ ପାବନ। ଏ କ୍ଷେତ୍ରକୁ ମଧ୍ୟ ଲୋକେ କହନ୍ତି ପତିତ ପାବନ କ୍ଷେତ୍ର। ଯୁଗେ ଯୁଗେ ଏହି ପରମ କାରୁଣିକ ନିଜର ପତିତ ପାବନ ନାମକୁ ସାର୍ଥକ କରିଆସିଛନ୍ତି ନାନା ଭାବରେ। ଉତ୍ତଳୀୟ ଧର୍ମତତ୍ତ୍ୱ ଅନୁସାରେ ଶ୍ରୀ ଜଗନ୍ନାଥ ଅବତାରୀ, ଦଶ ଅବତାରରେ ପରମ ବ୍ରହ୍ମ ଜଗନ୍ନାଥ ହିଁ ମୂଳ ପରମ ପୁରୁଷ। ମତ୍ସ୍ୟ ଅବତାରରେ ସେ ବେଦର ପାବନକର୍ତ୍ତା,

ଇନ୍ଦ୍ରଦେବ ନବାବ ସୁଜା ଖାଁଙ୍କ କନ୍ୟା ରେଜିଆଙ୍କୁ ବିବାହ କରି ଧର୍ମାନ୍ତରିତ ହୋଇଥିଲେ। ସେ ହାଫିଜ୍ କାଦର ବେଗ୍ ନାମରେ ପରିଚିତ ହେବାରୁ ତାଙ୍କୁ ମନ୍ଦିର ପ୍ରବେଶ ନିଷିଦ୍ଧ ଥିଲା। ସେ ଅତ୍ୟନ୍ତ ଜଗନ୍ନାଥ ଭକ୍ତ ଥିଲେ। ଶ୍ରୀ ଜଗନ୍ନାଥଙ୍କ ସେବା ଓ ଦର୍ଶନ ନ ପାଇବାରୁ ତାଙ୍କ ରାଜୁତ୍ତର ଦଶଙ୍କରେ ଅର୍ଥାତ୍ ଖ୍ରୀଷ୍ଟାବ୍ଦ 1738ରେ ସେ ସିଂହଦ୍ୱାର ଗୁମୁଟରେ ପତିତ ପାବନ ମୂର୍ତ୍ତି ରଖାଇ ଦର୍ଶନ କରୁଥିଲେ। ବିଦେଶାଗତ ଅଣହିନ୍ଦୁ ଓ ପତିତ ମାନବ ଆଜି ବି ସିଂହଦ୍ୱାର ଗୁମୁଟରେ ପତିତ ପାବନ ବିଶ୍ୱ ପାବନକର୍ତ୍ତାଙ୍କୁ ଦର୍ଶନ କରି ଭାବବିହୁଳିତ ହେଉଛନ୍ତି। ସୁଦୂରାଗତ ଭକ୍ତ ବଡ଼ଦାଣ୍ଡରେ ପାଦ ଦେଉ ଦେଉ ଗାଇ ଉଠୁଛି, ଅନା ଅନାରେ ନୀଳଚକ୍ରେ ଉଡ଼ୁଅଛି ପତିତ ପାବନ ବାନାରେ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରତ୍ନାକର ଚାଇନି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 103ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷ ଭାଇ ଭଉଣୀମାନେ, ତଳିଘରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବାର ପୂର୍ବ ଦିନ ସନ୍ଧ୍ୟାରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ହେଉଛି କାଜୁ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ କିସମ BPP4 ଭୁବନେଶ୍ୱର 1 VRI2 ହାଇବ୍ରିଡ୍ 2 ରୁ 17 ଲଗାନ୍ତୁ। 45 ବର୍ଗମିଟର ଗାତ, 7.5 ବର୍ଗମିଟର ବ୍ୟବଧାନ, 70 ରୁ 80 ଗଛ ଏକର ପ୍ରତି ଲଗାନ୍ତୁ। ଗାତ ପ୍ରତି ଦରକାର ହେଉଥିବା ଯବକ୍ଷାରଜାନ ଓ ଫସଫରସ୍ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ମାଣ୍ଡିଆ ବୁଣିବାର ଉପଯୁକ୍ତ ସମୟ। ଅଧିକ ଅମଳକ୍ଷମ ବିହନ ଗୁଡ଼ିକ ହେଉଛି ଦିବ୍ୟସିଂହ, AKP2, AKP3, AKP7, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଓ ଚିଲିକା। ଏକର ପ୍ରତି 2 ରୁ 2.5 କିଲୋଗ୍ରାମ ମଞ୍ଜି ବୁଣିବା ପାଇଁ ବ୍ୟବହାର କରନ୍ତୁ। ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ ଥିରାମ ଓ 3 ଗ୍ରାମ ଟ୍ରାଇସାଇକ୍ଲାଜୋଲ 1 ଗ୍ରାମ ମିଶାଇ ବିହନ ବିଶୋଧନ କରନ୍ତୁ। 1 ମିଟର ତଳିଘେରା ପ୍ରତି 10 ଗ୍ରାମ ଯବକ୍ଷାରଜାନ ଓ 10 ଗ୍ରାମ ଫସଫରସ୍ ସାର ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲ ପାଇଁ ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ। ହେକ୍ଟର ପ୍ରତି 120 ଗ୍ରାମ ମଞ୍ଜି ବ୍ୟବହାର କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। କିନ୍ତୁ ଲୋଟଣୀ ଜାତୀୟ ଚିନାବାଦାମ କରୁଥିଲେ ମଞ୍ଜିକୁ ମଞ୍ଜି 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 25 ଗାଡ଼ି ସଢ଼ା ଗୋବର ଖତ

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ

0: ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ତାରିଖରେ ଭାରତୀୟ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏଥିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଡ଼ି ଉପରେ ଉଠିଥାଏ, ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟେ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି, ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ, କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶି ନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ, ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ, ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମି ଯାଇଥାଏ, ଯାହାକୁ ସଫା

0: ଡାକ୍ତରଙ୍କୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବା ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର, କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେଢ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର ବୋଲି କହୁଛୁ। ଏହା ଦ୍ଵାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ ଆଲୋଚକ ଥିଲେ ଡାକ୍ତର ଅଭିଳାଷ ମହାପାତ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ ଏକ ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପଚେରେ ଭାରତ ଉତ୍ତର ମ୍ୟାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ

ଭାରତର ୟୁପିଆଇ ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଏକ ବୃହତ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚ୍ୟ ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗ ଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି। 2026 ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗ ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ GKNM ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅବିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000,00,000 ଟଙ୍କା ସଞ୍ଚୟ କରାଯାଇଛି।

0: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଛାନ୍ଦ ଶୁଣିଲେ ଭିକାରୀ ଚରଣ ବଳଙ୍କ କଣ୍ଠରେ।
1: पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟି ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଠି ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନ୍ଧୁ। ଅଧିକ ସୂଚନା ପାଇଁ 1455555 ନମ୍ବରକୁ କଲ୍ କରନ୍ତୁ।
1: କବିଶିଷ୍ୟ ବଳଦେବ ରଥଙ୍କ ରଚନାରୁ ଚମ୍ପୁ, ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲମ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗ ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରଫେରା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ସୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅଙ୍ଗଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କୁହନ୍ତି, ଅନଙ୍ଗଭୀମଦେବ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗ ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗ ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆର ବଡ଼ୁ, ପତ୍ରୀବଡ଼ୁ, ବରାବଡ଼ୁ, ସୁଆର, ମୁଦୁଲି, ପହିଆରୀ ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟପୁରି ଗ୍ରନ୍ଥରେ ଏ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟାଏ ସାଙ୍ଗୀତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତା ମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତା ମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତା ମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତା ମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ

ଶ୍ରୋତ୍ରିୟ, ବ୍ରାହ୍ମମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଛା, ଦେଉଳ ପୁରୋହିତ ଏବଂ ବର୍ଣ୍ଣୀୟ ବ୍ରାହ୍ମଣ, ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଶୀ, ଭିତରଛ, ତଳିଛ, ପତି ମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟା, ମେକଆପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି, ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେମାନେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗିରେ ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥକୁ ହିଁ ପଠାଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ ରହିବେନି ମୁଦିରଥ।

0: ଶ୍ରୀମନ୍ଦିରର ସ୍ୱତଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ବାଡ଼ରେ ନୀତି ସମ୍ପାଦନ, ସ୍ନାନପୂର୍ଣ୍ଣମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋରଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ, ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କର ପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ, ସେତେବେଳେ ଫୁଲ ଖଦି ଚର ପକେଇବେ ମୁଦିରସ୍ଥ। ଏବଂ ଯେତେବେଳେ ଷୋଳ ପୂଜା ହବ, ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯେଉଁଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯେଉଁ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବୀର, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସେ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରସ୍ଥଙ୍କର ଯେଉଁ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେ ପୁଷ୍ପାଭିଷେକ ହବ ସିଏ ଏକ ବର୍ଷ ପାଇଁ ମୁଦିରସ୍ଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରାଇବେ। ପ୍ରତିବର୍ଷ ପୁଷ୍ପାଭିଷେକରେ ପ୍ରଥମେ ନଅରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନଯାତ୍ରା, ହଳଦୀପାଣି, ଜଳକ୍ରୀଡ଼ାରେ ସେ ଫଗୁ ଏବଂ ପିଚକା ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପ୍ରତିଭାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ।

0: ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁର୍ଦ୍ଧରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।
1: ଶ୍ରୀମନ୍ଦିରର ଯେ ଏକ ଦୁର୍ଗ ସଦୃଶ ତାହା କବି ଉପେନ୍ଦ୍ର ବନ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତରବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ। ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବା ବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତରବେଢ଼ା ପାଚେରୀ ନିକଟରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତରବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ, ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରି ଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ 4 ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି 6 ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତରପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି ଦୁଇଟି ବିରାଟକାୟ ହସ୍ତୀ ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାର ଦ୍ୱାର ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା 4 ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ 2 ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତରବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣିଥିଲେ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଦିନ 10:00। ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ଶୁଣିବା କିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ମେନେ ପ୍ୟାର କିୟା ଅସିତ ଭୋପାଳୀଙ୍କ ରଚନା, ରାମ ଲକ୍ଷ୍ମଣଙ୍କ ସଙ୍ଗୀତ। ଗୀତଟି କଣ୍ଠ ଦେଇଛନ୍ତି SP ବାଲସୁବ୍ରମଣ୍ୟମ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତ

ନମସ୍କାର ଶ୍ରୋତବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତବନ୍ଧୁ, ଏଇଥର ବିଷୟବସ୍ତୁ ରହିଛି ଚର୍ମ ରୋଗର କାରଣ ଏବଂ ନିରାକରଣ। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ July 22 ଅପରାହ୍ନ 5:00-6:00 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ସୀତାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ଡର୍ମାଟୋଲୋଜିଷ୍ଟ ଡକ୍ଟର ଶିବାଶିଷ ମହାପାତ୍ର। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଆମର ଫୋନ୍ ନମ୍ବର ଦୁଇଟି ରଖନ୍ତୁ। ପ୍ରଥମ ନମ୍ବରଟି 2220521 ଏବଂ ଅନ୍ୟଟି 2222621। ବ୍ରହ୍ମପୁରର ଗ୍ରୁପ୍ ଡାଲିଂ କୋଡ୍ ହେଲା 0680। ମନେ ରହିଲା ତ, July 22 ଅପରାହ୍ନ 5:00-6:00 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ନମସ୍କାର ଶ୍ରୋତାବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାବନ୍ଧୁ, ଏଇଥର ବିଷୟବସ୍ତୁ ରହିଛି ଚର୍ମ ରୋଗର କାରଣ ଏବଂ ନିରାକରଣ। ଆପଣ ଫୋନ୍ ଯୋଗେ ଆମ

0: ଜଗତ ମା ସରସ୍ୱତୀଙ୍କୁ ପଦ ନିବେଦନ କହିଲେ
1: ଆଚ୍ଛା
0: ଜଗତ ମା ଯଦି ସରସ୍ୱତୀ ଜଗତର ପିତା ହଉଛନ୍ତି ଜଗନ୍ନାଥ ଜଗତର କର୍ତ୍ତା ଜଗନ୍ନାଥଙ୍କୁ ନିବେଦନ କହି ତାପରେ ବିଷୟବସ୍ତୁ ଆଲୋଚନା କରିଯିବା। ହେଲେ ଭକ୍ତ କଣ ଜଗତ କର୍ତ୍ତା ଜଗନ୍ନାଥଙ୍କୁ ନିବେଦନ କହିଲେ
1: କଣ?

0: ନବୀନ ସୁନ୍ଦର ହେ ତମାଳ ବରଣ
1: କଣ ବୁଝିଲୁ
0: କଣ
1: ପୁରୀ ରାଜା ରଥରେ ଛେରା ପ୍ରହରା ନ କଲେ କଦାପି ନଥ ଚାଲିବନି
0: ନା ନା
1: ହେଲେ ପୁରୀ ରାଜା କରିଛନ୍ତି କଣ
0: କଣ
1: ସ୍ୱର୍ଣ୍ଣ ଖଡିକାକୁ ଧରି ରଥକୁ ପ୍ରହରୁଛନ୍ତି
0: ଆଚ୍ଛା ଆଚ୍ଛା
1: କାନ୍ଦି ରାଜା ଦେଖି ମନରେ ଗର୍ବ କଲା କହିଲା କଣ ହେଲା ଆର ମୁହଁ ସିନା କରନ୍ତି ଚଣ୍ଡ ମାନେ
0: ଆଚ୍ଛା
1: ଇଏ ତ ଜଣେ ରାଜା ଇଏ କଣ ରଥ ପ୍ରହରୁଛି ଇଏ ତ ଗୋଟିଏ ଚଣ୍ଡାଳ କର୍ମ କରୁଛି ଏ ରାଜା ତ ଗୋଟିଏ ଚଣ୍ଡାଳ ଇଆ ହସ୍ତରେ ମୁଁ କଦାପି ପଦ୍ମାବତୀକି ଦେଇ
0: ନାହିଁ
1: ଏପରି ବିଚାର କରି କାଞ୍ଚି କଟକରେ କାଞ୍ଚି ରାଜା ପହଞ୍ଚି ଦୂତ ହସ୍ତରେ ପତ୍ର ପଠାଇଲା ପୁରୀ ରାଜା ଜାଣିବ ତୁମେ ଚଣ୍ଡାଳ କର୍ମ କରୁଛ କଦାପି ତୁମ ହସ୍ତରେ ମୋର ପଦ୍ମାବତୀକି ଦେବିନି ଆଜିଠାରୁ ପଦ୍ମାବତୀ ଆଶା ତ୍ୟକ୍ତ କରିଦିଅ ଯେତେବେଳେ ପୁରୀ ରାଜା ଚିଠାକୁ ପଢିଲେ କହିଲେ କଣ ହେଲା ମୁଁ ତ ଆଉ କୌଣସି ମହାପ୍ରଭୁଙ୍କୁ ସେବା କରୁନି ଯେ ପୁଣି ଜଗତ କରତା ଜଗନ୍ନାଥଙ୍କୁ ତାଙ୍କୁ ସେବା କରୁଛି ଏ କାଞ୍ଚି ରାଜା ମୋତେ କହୁଛି ଚଣ୍ଡାଳ ମୁଁ ଯଦି ଚଣ୍ଡାଳ ମୋର ପ୍ରଭୁ ବି ମଧ୍ୟ ଆଜିଠାରୁ ଚଣ୍ଡାଳ
0: ଚଣ୍ଡାଳ
1: ଆଜିଠାରୁ ମୁଁ ପ୍ରଭୁଙ୍କୁ ସେବା କରିବି ସେହିଦିନ ଠାରୁ ଜଗନ୍ନାଥଙ୍କୁ ସେବା ନ କରି ଅଘୋର ଚିନ୍ତାରେ ପୁରୀ ରାଜା ଶୟନ କରିଛନ୍ତି ବର୍ଷା କାଳ ସେ

ଯେତେବେଳେ ପ୍ରଭାତ ଆସି ପହଞ୍ଚିଲା ରାଜା ସୈନ୍ୟ ସେନା ଧରି କାଞ୍ଚି ଅଭିମୁଖେ ଯୁଦ୍ଧ ଯାତ୍ରା କଲେ। ଏଣେ ଜଗନ୍ନାଥ ମହାପ୍ରଭୁ ଭକ୍ତକୁ ସାହସ ଦେଇ ଜଗନ୍ନାଥ ବଳଦେବ ଦୁଇ ଭାଇ ଧଳା ଘୋଡ଼ାରେ ବସି କାଞ୍ଚି ରାଜା ଯିବା ପୂର୍ବରୁ କାଞ୍ଚି ରାଜା ଆଗେ ଆଗେ ଯାଇଛନ୍ତି କାଞ୍ଚି କଡ଼କକୁ। ପୁରୀ ରାଜାଙ୍କ ଆଗେ ଆଗେ ଜଗନ୍ନାଥ ମହାପ୍ରଭୁ ଚାଲିଛନ୍ତି କାଞ୍ଚି କଟକକୁ।

0: ବୁଝିଗଲୁ ତ ଭାଇ? ଏ ଯୋଉ ମାଣିକା ଗୋପାଳୀ ଦୁଇଟି ଦଧି ଆଟିକା ଧରିଥିଲା,
1: ଆଚ୍ଛା,
0: ଜଗନ୍ନାଥ ବଳଦେବ ଉଭୟ ଦୁଇ ଦଧି ଆଟିକା ପିଇଦେଲେ, ବହୁତ ଗୁଡିଏ ସନ୍ତୁଷ୍ଟ ହେଲେ, ବହୁତ ଗୁଡିଏ ଖୁସି ହୋଇ ଜଗନ୍ନାଥ ମହାପ୍ରଭୁ ମାଣିକା ଗୋପାଳୀ କି କଣ ବୋଲି କହିଲେ ବୁଝିଛୁ ନା?
1: କଣ
0: ବଡ ଉପକାର।

ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସଏଚଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ଶିଶୁ ଆକାଶର ଚୁନି ଚୁନି ତାରା, ବଗିଚାର କୁନି କୁନି ଫୁଲ, ସାଗରର ନୀଳ ନୀଳ ଢେଉ, ପକ୍ଷୀଙ୍କର ସୁମଧୁର କୁହୁ, ଯାହାର ଆଗମନ ବଦଳାଇ ଦିଏ ଆମ ଘରର ପରିବେଶ। ତାର କୁଆଁ କୁଆଁ ରଡ଼ି, ଠୁମୁକ ଠୁମୁକ ଚାଲି, ଦୋରଟି କଥା, ଅଳି ଅଝଟରେ ହସି ଉଠେ ଆମ ଘର ଅଗଣା। ତେଣୁ ତ ତାକୁ ପାଇ ପରିବାର ସଦସ୍ୟଙ୍କ ମନ କହେ,

ଆଜିର ଏହି କୁନି ଶିଶୁ ଆଗାମୀକାଲିର ଭବିଷ୍ୟ, ବାପା ମାଆଙ୍କ ଆଶାର ଆଲୋକ, ସମାଜର ରକ୍ଷକ, ଦେଶର ସୁନାଗରିକ। ତେଣୁ ଶିଶୁଟିର ଯତ୍ନ କେବଳ ମାତା ପିତା କି ପରିବାରର ନୁହେଁ, ସମାଜ ତଥା ଦେଶର ମଧ୍ୟ।

0: पढ़ो, मैं किसी में गिफ्ट दे रहे
1: आशीर्वाद सहित उपहार भी दिया जाए
0: ଏଥିଲା
1: ଆମର ପ୍ରଥମ ଯୋଜନା। ତାପରେ
0: ଆମର ଗର୍ଭଧାରଣ ସମୟରେ ଆମର ମାତୃବନ୍ଧନ ଯୋଜନା କାମ କରୁଛି, ସେଥିପାଇଁ ଆମେ ତାର ସବୁ ଡକ୍ୟୁମେଣ୍ଟ ଆମେ ସବମିଟ୍ କରିଥାଉ, ଯାହାଦ୍ୱାରା ସେମାନଙ୍କ ଗର୍ଭଧାରଣ ସମୟରେ ତାଙ୍କୁ ଆର୍ଥିକ ସହାୟତା ମିଳେ। ତାଙ୍କୁ 3000 ପୁଣି 3000 କି 6000 ପ୍ରବଳ ସମୟ ମିଳେ, ଯାହାଦ୍ୱାରା କି ସେମାନେ ପୋଷଣ ଯୁକ୍ତ ଖାଦ୍ୟ କିଣିକି ଖାଇପାରିବେ, ଭଲ କି ଖାଇପାରିବେ, ମେଡିସିନ ପତ୍ର କି ଭିଟାମିନ ଖାଇପାରିବେ, ନିଜର ଛୁଆର ଯତ୍ନ ନେବା ପାଇଁ ମିଳେ।
1: ଗର୍ଭବତୀ ହବାର କେତେ ମାସରେ ଆପଣ ପ୍ରଥମ 3000 ଆଉ କେତେ ମାସରେ ପୁଣି 3000 ଟଙ୍କା ଦେଇଥାନ୍ତି?
0: ଯେତେବେଳେ ଆମେ ଗର୍ଭବତୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଉ ନବା ଯୋଜନାରେ, ମାତୃବନ୍ଧନା ଯୋଜନାରେ, ତାଙ୍କର ପ୍ରଥମ ସୁବିଧାରେ ହିଁ ତାଙ୍କର 3000 ପ୍ଲସ 3000 6000 ଆସିଥାଏ, ଯାହାଦ୍ୱାରା କି ସେମାନେ ନିଜର ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହୋଇଥାନ୍ତି ଆଉ ସେହି ପଇସାରେ ନିଜର
1: ଖାଇପାରନ୍ତି। ଏହା ପରେ ତା ପରବର୍ତ୍ତୀ ଯୋଜନା କଣ ରହିଛି ସରକାରଙ୍କ?
0: ମାତୃବନ୍ଧନ ଯୋଜନାର ଦ୍ୱିତୀୟ କିସ୍ତିଟା ତାଙ୍କର ଡେଲିଭରି ପରେ ଶିଶୁ ଦେଢ଼ ମାସରେ ଆମର ଯୋଉ ଟୀକାକରଣ ହୁଏ, ଦେଢ଼ ମାସ ଦୁଇ ମାସ ପରେ ତିନି ମାସ ପରେ ଟୀକାକରଣ କରାଯାଏ, ଏଇଟା ଯେମିତି କଣ୍ଡିସନାଲ ବେନିଫିଟ। ମାତୃବନ୍ଧନ ଯୋଜନା, ମମତା ଯୋଜନା, ଏକ ଗୋଟେ କଣ୍ଡିସନାଲ ବେନିଫିଟ।

0: ସୁବିଧା ସୁଯୋଗ ଅନ୍ୟଠାରୁ ପାଇପାରିଥାନ୍ତି।
1: ଆମର ଗତ ବର୍ଷରୁ କଣ କରୁଛୁ, ଆମର ଅଧିକା କାର୍ଯ୍ୟକ୍ରମ, ଅଧିକା କାର୍ଯ୍ୟକ୍ରମ ମଧ୍ୟ ସେମାନଙ୍କ କରୁଛୁ। ଅଧିକା କ୍ଲବ ଆମ 15 ବର୍ଷରୁ 5 ବର୍ଷ କିଶୋରୀମାନଙ୍କ ପାଇଁ
0: ଏହି ସମୟରେ ସେମାନଙ୍କୁ ଯେତେବେଳେ ଅଙ୍ଗନବାଡ଼ିର ଶିକ୍ଷା ଦିଆଯାଏ ବା ଶିଶୁରୁ କିଶୋର ହେବା ପର୍ଯ୍ୟନ୍ତ ଶିକ୍ଷା ଦିଆଯାଏ, ସେତେବେଳେ ସେମାନଙ୍କର ପୁସ୍ତକ ଆଉ ପୋଷାକପତ୍ର ଏସବୁ ସେମାନେ ମାଗଣା ପାଇପାରନ୍ତି କି? ତାହେଲେ ଆମେ କହିପାରିବା ଗର୍ଭସ୍ଥ ଶିଶୁଟିରୁ ଆରମ୍ଭ କରିକି ଶିଶୁକୁ କିଶୋର ହେବା ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ସୁଯୋଗ ସରକାର ଯୋଗାଇଥାନ୍ତି ତାର ସମ୍ମିତ ବିକାଶ ପାଇଁ। ରଞ୍ଜିତା ଭଉଣୀ, ଆମେ ଶୁଣିଛୁ ଆପଣଙ୍କର ଆଉ ଏକ କାର୍ଯ୍ୟକ୍ରମ ଅଛି, ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମ, ଏହା କେତେ ବୟସରେ ଆଉ କେଉଁଭଳି ଭାବେ କରାଯାଇଥାଏ?
1: ହଁ, ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମଟା ଯେହେତୁ ଶିଶୁ 6 ମାସ ପର୍ଯ୍ୟନ୍ତ କେବଳ ହିଁ କେବଳ ମା କ୍ଷୀର ଥିବ, ତାର ଆଧାର କେବଳ ମା କ୍ଷୀର, ତାହେଲେ 81 ଦିନରୁ ଆମର ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମ ଆମର କେନ୍ଦ୍ର ସ୍ତରରେ ପାଠ ହଉଛି। ତ ସେଇଠି ଆମେ କ୍ଷୀରି କରିକି ଛୁଆକୁ ଆମେ କେତେ ଶିଶୁ ତାଙ୍କୁ ଚେଷ୍ଟା ଦେଇକି ଅନ୍ନପ୍ରସନ୍ନ ଆରମ୍ଭ କରିଥାଉ।
0: ମାନେ ଆମେ କହିପାରିବା ଯେ ଆମେ ଯେମିତି ଘରେ ଅନୁଛୁଣୀ କରୁ, ଯେଭଳି ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଶିଶୁର ଯୋଉ ସଲିଡ୍ ଖାଦ୍ୟ ଆରମ୍ଭ ହୁଏ, କଠିନ ଖାଦ୍ୟ ଖାଇବା ମା କ୍ଷୀର ପରିବର୍ତ୍ତେ ସେ ଆରମ୍ଭ କରେ,
1: ମା କ୍ଷୀର ଚାଲୁ ରହିବ, ତା ସହିତ ଅତିରିକ୍ତ ଆମର ଅନ୍ନଛୁଆଣୀ ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମରେ କ୍ଷୀରି ଜାତୀୟ ଖାଦ୍ୟ, ତା ସହିତ ଆମର 1000 ଦିନର ଗୁରୁତ୍ୱ, ଏଇ 1000 ଦିନର ଗୁରୁତ୍ୱ ମାନେ ଛୁଆ କନସିଭ୍ ହେବା ଦିନ ଠାରୁ ଆରମ୍ଭ କରେ 1000 ଦିନ ପର୍ଯ୍ୟନ୍ତ, ମାନେ ତାର ସେକେଣ୍ଡ ବାର୍ଥ ଡେ ଆସିବା ପର୍ଯ୍ୟନ୍ତ, ତ ତାକୁ ଏ ସମୟରେ ମେଣ୍ଟାଲ ଡେଭଲପମେଣ୍ଟ ପାଇଁ ଆମେ ତାକୁ ଷ୍ଟ୍ରେସ୍ ଫ୍ରି କରିବା, ଆଉ ଛୁଆମାନଙ୍କୁ ଆଗ୍ରହ ଉଦ୍ଦୀପନା ଆମେ ଦେବା, ତାକୁ ଖେଳନା ଦେବା। ସେଥିପାଇଁ ଆମର ମିଶନ ବାତ୍ସଲ୍ୟ 0-3 ବର୍ଷ ଶିଶୁମାନଙ୍କ ପାଇଁ କାମ କରୁଛି ମିଶନ ବାତ୍ସଲ୍ୟ, ସେ ଶିଶୁର ମାନସିକ ସାମଗ୍ରିକ ବିକାଶ ପାଇଁ ଆମେ ଆମ କୁନି ପିଲା ଦିବସ ପାଳନ କରିଥାଉ ପ୍ରତ୍ୟେକ ମାସର 2 ତାରିଖରେ।
0: ରଞ୍ଜିତା ଭଉଣୀ, ଏସବୁ ବ୍ୟତୀତ ଆଉ କଣ ଅଧିକା ସୁବିଧା ସୁଯୋଗ ସରକାରଙ୍କ

ସୁନାଗରିକ ହେବ। ଶ୍ରୋତା ଭଉଣୀ, ଏହି ଶିଶୁମାନଙ୍କ କଥା ଶୁଣି ଶୁଣି ପୁଣି ସେହି ଅଭୁଲା ଅତୀତର ଶୈଶବକୁ ପାଇବାକୁ ଇଚ୍ଛା ହେଲାଣି ନା? ଯାହା ଚାଲିଯାଇଛି ତାହା ତ ଆଉ ଫେରି ଆସିବନି। କିନ୍ତୁ ଆସନ୍ତୁ ନା ପିଲାବେଳର ସୁନ୍ଦର ଗୀତଟିଏ ଶୁଣି କିଛି ସମୟ ପାଇଁ ହେଉ ପଛେ ଶୈଶବର ଅପାସୁରା ଦିନ ପାଖକୁ ଫେରିଯିବା।

0: ଆଦରି ଲେଖାରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ୍ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ FIH ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି

ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସତ୍ତ୍ୱ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍ପରିକ ସମ୍ମାନ ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘ ଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାୱା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଦିନ ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମାସ ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30ରୁ ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ହୋଇଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIBର କହିବା ଅନୁଯାୟୀ ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଭାରତ ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପନ୍ନ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ

0: ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12ଟା ଓ ପରେ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: सरकार नीट पेपर लीक का चर्चा के लिए पूरी तरह से तैयार है और हमने बड़े दिन से कहा है जब चर्चा होती है तो किसी नियम के तहत होना पड़ता है और उसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है। माननीय स्पीकर महोदय सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12ଟା ଏବଂ ପରେ ଅପରାହ୍ନ 2ଟା ଓ ପରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସଭା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4ଟାରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ପରେ ମୈଲମ ତଡ଼ପ ଲାଗି ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମଳ ପିଠା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଆଜି ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ

ଶୁଣିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ। ସମୟ ଷ୍ଟୁଡିଓ ଘରେ ସନ୍ଧ୍ୟା 6:10। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। 6:15 ପ୍ରଚାର କରିବୁ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 98ତମ ଭାଗ। ପରେ ପରେ ଶୁଣିବେ ଦେଶଭକ୍ତି ଗୀତଟିଏ ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀଙ୍କ କଣ୍ଠରେ। 6:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। 7:00 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25। 7:30 ରହିଛି କାର୍ଯ୍ୟକ୍ରମ କୃଷି ସଂସାର। ଆଜିର ଉପସ୍ଥାପନାରେ ଅଛନ୍ତି ନଳିନୀକାନ୍ତ ଗୌଡ଼। ବିଷୟବସ୍ତୁ ରହିଛି ଜୈବିକ ପଦ୍ଧତିରେ ଚାଷବାସ। ରାତି

ଶୁଣିଲେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 98ତମ ଭାଗ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓରେ ସନ୍ଧ୍ୟା 6:25। ଶୁଣନ୍ତୁ ଦେଶଭକ୍ତି ଗୀତଟିଏ ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀଙ୍କ କଣ୍ଠରେ।

0: ଜଙ୍ଗଲ ବିଭାଗରୁ ଅନୁରୋଧ କରି ଆଣିଛୁ।
1: ଜୁଲାଇ ମାସରେ ଏବେ ଆରମ୍ଭ କରିଛନ୍ତି ନା, ଆଗ ଲଗେଇଥିଲେ?
0: ସାଧାରଣତଃ ଜୁଲାଇ 1-7 ହଉଛି ବନୀକରଣ ସପ୍ତାହ, ସେଇ ଅବସରରେ ଆମେ କାର୍ଯ୍ୟ ଆରମ୍ଭ କରିଛୁ। ଏବଂ ସପ୍ତାହ ସରିଲା ପରେ ମଧ୍ୟ ଯେ ବର୍ଷା ଦିନ ରହିଛି, ତେଣୁ ଯୋଉଠି ଖାଲି ଜାଗା ଅଛି ସେଇଠି ବି ଗଛ ଲଗେଇବା ପାଇଁ ଦେଖୁ।
1: ଆପଣ ସ୍କୁଲ ଛଡା ଆଉ ବାହାରେ କୋଉଠି କୋଉଠି ଗଛ ଲଗେଇବା ପାଇଁ ଯୋଜନା କରିଛନ୍ତି?
0: ଆମେ ସାଧାରଣତଃ ବିଦ୍ୟାଳୟରେ ଯୋଉ ଜାଗା ଖାଲି ପଡିଛି, ଖେଳ ପଡିଆର ପାର୍ଶ୍ୱ ମାନଙ୍କରେ ଗଛ ହେଲେ ଛାଇ ହବ, ତା ସହିତ ପିଲାମାନେ ଉପକୃତ ହେବେ। ଏବଂ ବାହାରେ ମଧ୍ୟ ଯୋଉଠି ଜାଗା ରହୁଛି, ବାହାରେ ମଧ୍ୟ ଯଦି ଖାଲି ଜାଗା ଅଛି ଏବଂ ଆମ ପିଲାମାନେ ଦାୟିତ୍ୱ ନେଇପାରିବେ ଅନ୍ତତଃ ଗଛଟା ବଞ୍ଚିବା ପାଇଁ, ସେଇଭଳି ଜାଗା ବାଛିକିରି ଲଗାଉଛୁ। ଆମେ କୁଇନ୍ ମିଶନ ହାଇସ୍କୁଲ ଛଡ଼ା ବି ବିନାୟକ ଆଚାର୍ଯ୍ୟ ହାଇସ୍କୁଲରେ ଗଛ ଲଗାଉଛୁ, ତା ସହିତ କେସି ହାଇସ୍କୁଲରେ ମଧ୍ୟ ଗଛ ଲଗେଇଛୁ, ଏବଂ ଏଇ ଖଲ୍ଲିକୋଟ ଏବଂ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବି ଗଛ ଲଗେଇଛୁ। ବିଦ୍ୟାଳୟ ହତା ବାହାର ପଟେ ବି ଗଛ ଲଗେଇଛୁ।
1: ତ ପଣ୍ଡାବାବୁ, ଆପଣ ଗୋଟେ ବହୁତ ମାନେ ବଡ କଥା ଗୋଟେ କହିଲେ, ଯେ ଯେମିତି କହୁଥିଲେ ପିଲାମାନେ ଦାୟିତ୍ୱ ନେଲା ଭଳିଆ ଜାଗାରେ ଆପଣ ଲଗାଉଛନ୍ତି, ତ ପିଲାମାନେ ଯୋଉଠିକି ପହଞ୍ଚି ପାରିବେ ଆଉ ସେମାନେ ଦେଖାରଖା କରିପାରିବେ, ତ ସେମାନଙ୍କୁ ଆପଣ କ'ଣ ମାନେ କହିକି ପ୍ରୋତ୍ସାହନ ଦେଉଛନ୍ତି ଆଉ ସେମାନଙ୍କୁ କ'ଣ ପ୍ରେରଣା ଦେଉଛନ୍ତି?
0: ବୃକ୍ଷର ଉପକାରିତା ସେମାନଙ୍କୁ ବୁଝେଇବାକୁ ପଡୁଛି। ଗଛ କ'ଣ ପାଇଁ ଦରକାର, ଗଛ କେମିତି ପରିବେଶ ସଂରକ୍ଷଣରେ ସାହାଯ୍ୟ କରେ, ଗଛ କେମିତି ଅମ୍ଳଜାନ ବୃଦ୍ଧିରେ ସହାୟକ ହୁଏ, ଅଙ୍ଗାରକାମ୍ଳ କେମିତି ଗଛ ଦ୍ୱାରା ଅବଶୋଷିତ ହୁଏ, ତା ସହିତ ଗଛ କେମିତି ତାପମାତ୍ରାକୁ କମେଇବା ସାହାଯ୍ୟ କରେ, ଜଳ ସଂରକ୍ଷଣରେ ସାହାଯ୍ୟ କରେ, ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରେ, ଏସବୁ ବୁଝେଇ ପିଲାମାନଙ୍କୁ ପ୍ରେରଣା ଦେଉଛୁ ଯେ କେମିତି ସେମାନେ ଗଛ ପାଇଁ ଆକୃଷ୍ଟ ହେବେ, ଗଛ ଲଗେଇଲେ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ ହେବ, ସେଇଥିପାଇଁ ସେମାନେ ଉତ୍ସାହିତ ବି ହେଉଛନ୍ତି। ତା ସହିତ ସେମାନଙ୍କୁ ବି ଆମେ ଦାୟିତ୍ୱ ଦେଉଛୁ ଯେ ଯେଉଁଠି ଅଧିକ ଗଛ ଲଗା ହେଉଛି ଗୋଟିଏ ଗଛକୁ 2-3 ଜଣ ପିଲାଙ୍କୁ ଦାୟିତ୍ୱ ଦେଉଛୁ, ଯେଉଁଠି କମ୍ ଗଛ ଲଗା ହେଉଛି ଗୋଟେ ଗଛରେ ମଧ୍ୟ 7-8 ଜଣ ପିଲାଙ୍କୁ ଦାୟିତ୍ୱ ଦେଉଛୁ, ସେମାନେ ତାର ବାଡ଼ ଦେବେ ଏବଂ ତାକୁ ଦାୟିତ୍ୱ ନେବେ, ଜଳ ଦେବେ, ମୁଖ୍ୟତଃ ଜଳଟାର ଆବଶ୍ୟକତା ଯେତେବେଳେ ବର୍ଷା ନ ହୁଏ, ଗୋଟେ ବର୍ଷ 2 ବର୍ଷ ଯଦି ପାରେଇ ଦିଆହେବ ଗଛ ବଡ଼ ହେଇଯାଉଛି।
1: ଆଚ୍ଛା ପଣ୍ଡାବାବୁ, ଆପଣ ଏଇଟା ତ ବୃକ୍ଷରୋପଣ ସମ୍ପର୍କରେ କହିଲେ, ଆମେ ଶୁଣିବାକୁ ପାଇଥିଲୁ ଯେ ଆପଣ ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି, ଆଉ ବହୁତ ଦିନ ଧରି ଯେହେତୁ ଆପଣ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାମ କରୁଥିଲେ ଆଉ ବର୍ତ୍ତମାନ ତ ଅବସର ନେଇସାରିଛନ୍ତି, ତାପରେ ଆମର ଯେଉଁ ଓଡ଼ିଶା ଶିକ୍ଷା ସେବାରେ ମଧ୍ୟ ଆପଣ ବହୁତ ଦିନ ଧରି ମାନେ କାର୍ଯ୍ୟ କରିଛନ୍ତି, ସ୍ୱଚ୍ଛତା ପାଇଁ ବିଶେଷ କରି ପିଲାମାନଙ୍କୁ ନେଇ କ'ଣ କ'ଣ କାର୍ଯ୍ୟକ୍ରମ କରୁଛନ୍ତି?
0: ଆମେ ମୁଁ ଜୁନିୟର ରେଡ୍କ୍ରସର ସମ୍ପାଦକ ଭାବରେ କୋରାପୁଟରେ ଏବଂ ଗଞ୍ଜାମ ଜିଲ୍ଲାରେ ବହୁତ ଦିନ କାର୍ଯ୍ୟ କରିଛି, ଏବେ ମଧ୍ୟ ଗଞ୍ଜାମ ଜିଲ୍ଲାର ଜୁନିୟର ରେଡ୍କ୍ରସର ମେଣ୍ଟର ଭାବେ କାର୍ଯ୍ୟ କରୁଛି। ତେଣୁ ମୋ ସହିତ ପ୍ରଧାନ ଶିକ୍ଷକ ଏବଂ ଜୁନିୟର ରେଡ୍କ୍ରସ ପରାମର୍ଶଦାତାମାନଙ୍କର ଭଲ ସମ୍ପର୍କ ରହିଛି। ଆମେ ବିଶ୍ୱ ହାତ ଧୁଆ ଦିବସ ପାଳନ କରୁଛୁ ପ୍ରତିବର୍ଷ ଅକ୍ଟୋବର 15 ସବୁ ବିଦ୍ୟାଳୟରେ, ସେହିଦିନ ଆମେ ବୁଝାଉଛୁ ପିଲାମାନଙ୍କୁ ହାତ ଧୋଇବା କାହିଁକି ଆବଶ୍ୟକ। ପିଲାର ଯଦି ହାତଟି ପରିଷ୍କାର ରହେ ତାହେଲେ ତାକୁ ପେଟ ରୋଗ ଏବଂ ଅନ୍ୟାନ୍ୟ ଶ୍ୱାସଗତ ରୋଗରୁ ରକ୍ଷା ମିଳିଥାଏ, ଯେମିତି ସାଧାରଣ ଥଣ୍ଡା ଜ୍ୱର, ହଇଜା ବା ଝାଡ଼ାବାନ୍ଧି ବା ଆନ୍ତରିକ ଜ୍ୱର, ହେପାଟାଇଟିସ୍, ଏସବୁ ରୋଗରୁ ରକ୍ଷା ମିଳିଥାଏ। ସେଇଥିପାଇଁ ହାତ ଧୁଆକୁ ସାବୁନ ଲଗେଇ କେଉଁ ଉପାୟରେ ସେମାନେ ହାତ ଧୋଇବେ ତାକୁ ଶିଖଉଛୁ। ପିଲାମାନେ ନିଜ ଘରେ ବି ବାପା ମାଆଙ୍କୁ ପ୍ରୋତ୍ସାହିତ କରୁଛନ୍ତି ହାତ ଧୋଇବା ପାଇଁ, ହାତ ଧୁଆ ସହିତ ସେମାନଙ୍କର ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଦୃଷ୍ଟି ଦେଉଛୁ।
1: ଆଚ୍ଛା ପଣ୍ଡାବାବୁ, ଆପଣ ଏଯୋ ମାନେ ସ୍ୱଚ୍ଛତା ପାଇଁ ଯେମିତି କହୁଥିଲେ ଯେ ବସ୍ତି ଅଞ୍ଚଳକୁ ମଧ୍ୟ ଯାଉଛନ୍ତି, ଆପଣଙ୍କର ସ୍କାଉଟ୍ ଆଉ ଗାଇଡ୍ ପିଲାଙ୍କୁ ଧରିକି ବସ୍ତି ଅଞ୍ଚଳରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି?
0: ବସ୍ତି ଅଞ୍ଚଳରେ ଆମେ ଅନେକ ସମୟରେ ବୁଝାଉଛୁ ପିଲାଙ୍କୁ, ପିଲାଙ୍କ ସହାୟତାରେ, ଯେ ପ୍ରତି ଘରୁ ଲୋକଙ୍କୁ ବି ଡାକି ଆଣୁଛୁ, ଯେଉଁମାନେ ଥିବେ ଘରେ ସେମାନଙ୍କୁ ଡାକି ଆଣୁଛୁ। ସଫାସୁତୁରା ଆମେ ପ୍ରଥମେ କରିକିରି ଦେଖୁଛୁ ସେ ଅଞ୍ଚଳ ସଫାସୁତୁରା କେମିତି ରହିବା ଦରକାର, ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ ହେବା ଦରକାର, ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ।

0: ସହିତ କଥାବାର୍ତ୍ତା କଲେ। ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର।
2: ଶୁଣିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ମଧ୍ୟ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମରଣା। ଉପସ୍ଥାପନାରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ ପ୍ୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

ବ୍ଲକର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିଯିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ଶଙ୍ଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର। ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର ବାସ୍

1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907 ମ୍ୟାଡାମ୍ ଭିକାଚି କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଙ୍କେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶ କ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ଜୁଲାଇ 22 ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ୍ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ଶାନ୍ତି, ସତ୍ୟ ଓ ପବିତ୍ର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରିପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ହେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ശ്രീനിവാസ. ପରବର୍ତ୍ତୀ କଥାଚିତ୍ର ତୁ କହିବୁ ନା ମୁଁ, କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଏବଂ ଇରା ମହାନ୍ତି, ଗୁଡ଼ଲି ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଅରୁଣ ମହାନ୍ତିଙ୍କ ରଚନା।

0: ଧ୍ୱନି ବୋର୍ଡରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11:00ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଦୁଇଥର ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
1: ପାର୍ଟି କେ ଫ୍ଲୋର ଲିଡର ବାତଚିତ କରିକେ ଇସକା ନିର୍ଣ୍ଣୟ କିଆ ଯାଏ।

ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସୋବ୍ଜେ ସହରସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବ ଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ମାସିଡୋନିଆ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60-61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60-62 ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 5,64,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ୍ ଶିବିର ଏବଂ 202 ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000 ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଲୋକ ଅଟକି ରହିଥିଲେ। ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ, ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ସୁରକ୍ଷା କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟର ଅଧିକ ରେଳପଥରେ ଚତୁର୍ଥ ପର୍ଯ୍ୟାୟ କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଉଡ଼ା ରେଳପଥ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 2014-15 ଆର୍ଥିକ ବର୍ଷରେ 135 ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ମାତ୍ର 2 ଦୁର୍ଘଟଣା ଘଟିଥିବା ନେଇ ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ପ୍ରସ୍ତୁତ ଦେଶର ଦ୍ୱିତୀୟ ମାହି ଶ୍ରେଣୀର ଆଣ୍ଟି ସବ୍ମେରିନ୍ ଯୁଦ୍ଧପଦ ଆଇଏନ୍ଏସ୍ ମାଲଭାନ୍ ନୌସେନାରେ ସାମିଲ ହୋଇଛି। କର୍ଣ୍ଣାଟକ କରୱାର୍ଠାରେ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ସମାରୋହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧପଥ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡ଼ଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧପୋତ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡ଼ଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି।

0: ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏ ମୁରୁଗାନ୍ କହିଛନ୍ତି ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରେ ପ୍ରସ୍ତୁତ ଅଛନ୍ତି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପତ ଆଇଏନ୍ଏସ୍ ମାଲଭାନ।
1: ଆକାଶବାଣୀ କଟକ ଜିଲ୍ଲା ଚାଲି ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସରୋଜ 8,50,00,000 ଟଙ୍କା ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ମସିହା ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ।
3: ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟେ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟେ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ, ଗୋଟେ ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କ ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବ ହୋଇପାରିଛି। କେବଳ ରାସ୍ତାର ପ୍ରଶସ୍ତିକରଣ, ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ, ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି, ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି।
2: ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
4: କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ, ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ, କାରଣ ବହୁ ପ୍ରତୀକ୍ଷା ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ, ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଯେଉଁପରି ଭାବରେ ଅବ୍ୟବସ୍ଥା ହିସାବରେ ଦୀର୍ଘ ବର୍ଷ ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ଭଦ୍ରକକୁ କେବଳ ତୁଷ୍ଟିକରଣ ରାଜନୀତି ପାଇଁ ଅବହେଳିତ କରାଯାଇଥିଲା, ତାର ଅନ୍ତିମ ଘଟିଛି। ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ, ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି।
2: ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ତିନି ରଥରେ ଛେରା ପହଁରା କରିଥିବା ବେଳେ ତିହିଡ଼ି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡ ଯୋଗଦେଇ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ କହିଛନ୍ତି,
5: ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି ଏଇ ଜଗନ୍ନାଥ ସଂସ୍କୃତିକୁ ନେଇ ଏଇ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥ।

0: ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ 1326 ଭୋଟ କେନ୍ଦ୍ର ଥିବାବେଳେ ଆଉ ଅଧିକ 377 ବୁଥ୍ ବୃଦ୍ଧି ପାଇଥିବାବେଳେ 1284,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଭଦ୍ରକ ଜିଲ୍ଲା ସମ୍ପର୍କରେ ଶ୍ରୋତାମାନେ କାର୍ଯ୍ୟକ୍ରମ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ଆଣନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: एक मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
2: आपके घर के लिए भरोसे का दूसरा नाम चेटिनाड सीमेंट का मैक्स ग्रेड सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।
3: ओडिशा सरकार समय विभाग तरफ राज्य समस्त कृषक भाई भाई मान को सूचित कर चलित 2024 मसीहा खरीफ

0: ରାସାୟନିକ ସାର ପକେଇଦେବା ଜଲ୍ଦି ଜଲ୍ଦି ହେଇଯିବ ବୋଲି, ତାହେଲେ ଆଦାୟଟା ଅଧିକା ହଉଛି ଆଉ ଟିକେ ଶୀଘ୍ର ହାରଭେଷ୍ଟ ହେଇଯାଉଛି, କମ ସମୟରେ ଅଧିକା ଉତ୍ପାଦନଟା ହଉଛି। ବୋଇଲାଠୁ ତ ମୂଳ କଥା ଆମର ମାଟି ଖରାପ ହେଇଯାଉଛି, ଆଉ ସେ ଖାଦ୍ୟରେ ମଧ୍ୟ କିଛି ବଳ ରହୁନି, ଆମେ ସେ ଖାଦ୍ୟ ଖାଇକି ମଧ୍ୟ ଆମ ସ୍ୱାସ୍ଥ୍ୟ ଭଲ ରହୁନି, ସବୁ ପ୍ରକାର ଅସୁବିଧା ହଉ।
1: ସବୁ ପ୍ରକାର ତ ସମସ୍ୟା, ରାସାୟନିକ ସାର, କୀଟନାଶକ ଔଷଧ ଏସବୁ ମାରିବା ଦ୍ୱାରା ଉତ୍ପାଦନ ସିନା ଅଧିକ ହଉଛି, କିନ୍ତୁ ଦେହଟା ଅସୁସ୍ଥ ହେଇଯାଉଛି ନା।
0: ଦେହ ପରିବେଶ ମାଟି ସବୁ ଅସୁବିଧା ଖରାପ ହେଇଯାଉଛି।
1: ଆମର ଜୈବିକ ପଦ୍ଧତିରେ ଚାଷବାସ ପ୍ରକୃତରେ ଭଲ ହେ, ଆଗ ଯେମିତି ଆମେ ଗୋବର ଖତ ବ୍ୟବହାର କରୁଥିଲେ, ଆଉ ଯୋଉ ହେଲେ ଗାଈ କୁହାର ଥିଲା, ବିଭିନ୍ନ ପ୍ରକାର ଗୁହାଳ ମଧ୍ୟ ଥିଲା, ସେସବୁ ତ ଏବେ ବନ୍ଦ ହେଇଗଲା। ଆଜିକାଲି ତ ଆଉ କୋଉଠି ହେଲେ ଗାଈ ଗୋଳରେ ଦେଖିବ, ଗାଈ ଗୋରୁ ନାହିଁ କି ବଳଦ ନାହିଁ, ପ୍ରାୟ ଜାଗାରେ କମିଗଲା ସବୁ, ତ ଆଉ ଗୋଟେ 20 ଭାଗ ଆକା ଥିବ କୋଉ କୋଉ ଗାଁରେ।
0: ତା ଆହୁରି କମ କହିଲେ ଚଳେ, ବହୁତ
1: ହଁ
0: କମ ଲୋକ ରଖୁଛନ୍ତି,
1: ହଁ ହଁ
0: ଆଉ ଯିଏ ମଧ୍ୟ ଗାଈ ରଖୁଛନ୍ତି ସେ ଯୋଉ ହରିୟାଣା ଗାଈ, ସେ ଯୋଉ ଅନ୍ୟ ଅନ୍ୟ ଗାଈ ମାନେ ନାହିଁ କି, ସବୁ ଜର୍ସି ଗାଈ ଏସବୁ ଗାଈ ମାନେ ରଖିକି ଆଉ ଚରା ବୁଲା ନାହିଁ, ସେଟାକୁ ରଖିକି ଘରେ ଏକା
1: ଘରେ ଏକା ପାଳନ କରୁଛନ୍ତି, ତାକୁ ତାର ଗୋଖାଦ୍ୟ ଆଣିକିରି ତାକୁ ଖାଇବାକୁ ଦେଇ ଦଉଛନ୍ତି, ଯାହାଫଳରେ ଆଉ ଏବେ ଚାଷ କଲେ ମଧ୍ୟ କଣ ନା ପାଳ ବାହାରୁଛି ନା ନଡା ହଉଛି ନା ନଡା କିଏ ରଖୁଛି ନା ଘାସ
0: ଆଉ
1: ମଧ୍ୟ
0: ଆଗ
1: ରଖୁଛି କି।
0: ଆଗ କଣ ଗାଈ ଗୋଠ ଥିଲା ଗାଁରେ ଆମର,
1: ହଁ
0: ହଁ ଗାଈ ଗୋଠ ଗଲେ ଆମେ ସ୍କୁଲ ଯାଉଥିଲେ, ସ୍କୁଲରୁ ଫେରିଲାବେଳେ ସେ ଗାଈ ଗୋଠ ଫେରୁଥିଲା, କେତେ ସୁନ୍ଦର ସମୟ ଥିଲା। ସେଥିପାଇଁ ସବୁ ଜୈବିକ ସାର ପ୍ରଭାବ ପଡୁଥିଲା, ଜୈବିକ ସାର ବ୍ୟବହାର ହଉଥିଲା, ସେବଳ ଖାଦ୍ୟ ସେଥିପାଇଁ ସ୍ୱାଦ ଥିଲା ଆଉ ମଧ୍ୟ ସୁସ୍ଥ ଥିଲା।
1: ତାପରେ ପ୍ରକୃତରେ ଅତୀତ ଅତୀତ ଏକା ବର୍ତ୍ତମାନ ଧରି ପରିବର୍ତ୍ତନ ହେଲାଡୁ ସବୁ ପ୍ରକାର ସମସ୍ୟା ମଧ୍ୟ ହଉଛି ନା।
0: ହଉଛି ବହୁତ ପ୍ରକାର ସମସ୍ୟା ହଉଛି, ଖାଲି କଣ ଆମେ ଜ୍ଞାନ କୌଶଳ ଅଧିକା ଜାଣିଲେ, କମ ସମୟରେ ଅଧିକ ଉତ୍ପାଦନ କଲେ ପଇସା ଭଲ ପାଇ ରୋଜଗାର ହେଇପାରିଲା, ଇଏ ଗୋଟେ ପ୍ରକାର ଜୀବନଶୈଳୀ ଆଉ କଣ କରିବା।
1: ନାଇଁ ଜୀବନଶୈଳୀ ତମେ ଏମିତି କହିଲ ଯେ ଏଇଭଳିଆ ପୁରାତନ ବା ଅତୀତର ଜୀବନଶୈଳୀକୁ ନେଇ ବର୍ତ୍ତମାନ ମଧ୍ୟ କିଛି ଲୋକ ଭଲ ଚାଷ କରୁଛନ୍ତି ଜୈବିକ ପଦ୍ଧତିରେ,
0: ହଁ ସତ କଥା କହିଲ, ସେଇଟା କହିଲ ସତ କଥା।
1: ଆମର କିଛି ଯୁବପିଢି ଚାଷୀ ମାନେ ଅଛନ୍ତି, ଅନ୍ୟାନ୍ୟ କିଛି ଚାଷୀ ମଧ୍ୟ ଅଛନ୍ତି, ବହୁତ ପୁରୁଣା ପୁରାତନ ଚାଷୀ ମାନେ ପୁରୁଖା ଚାଷୀ, ସେମାନେ ଜୈବିକ ପଦ୍ଧତିରେ ମଧ୍ୟ ଚାଷବାସ କରୁଛନ୍ତି,
0: ଚାଷବାସ କରୁଛନ୍ତି, ହଁ ପାରମ୍ପରିକ ରୀତିରେ ଜୈବିକ ସାର ଦେଇକି ସବୁ ପ୍ରକାର
1: କେବଳ
0: ପୁରୁଣା ନୀତି ଅଛନ୍ତି।
1: କେବଳ ଧାନ ଚାଷ ବୋଲି ନାହିଁ ନା, ପନିପରିବା ଚାଷ, ମକା ଚାଷ, ବିଭିନ୍ନ ପ୍ରକାର ଚାଷ, ଯେକୌଣସି ଚାଷ ମଧ୍ୟ ଜୈବିକ ପଦ୍ଧତିରେ ଚାଷ କଲେ ତାର ମଧ୍ୟ ସୁଆଦିଆ ରହୁଛି,

0: ମୁଁ ଯାହା ଭାବୁଛି ଆପଣଙ୍କ ଅଞ୍ଚଳ ମଧ୍ୟ ମୁଁ ଯାହା ଶୁଣିଛି ଆପଣଙ୍କ ନାଁରେ, ଆପଣ ଜୈବିକ ପଦ୍ଧତିରେ ପନିପରିବା ଚାଷ କରନ୍ତି, ଜୈବିକ ପଦ୍ଧତିରେ କିଭଳି ପନିପରିବା ଚାଷ କରନ୍ତି ଆଜ୍ଞା, ଶ୍ରୋତା ଭାଇ ମାନଙ୍କୁ ଟିକେ କହିବେ?
1: ଆମର କିଛି ଲଗେଇବାର ନାହିଁ, ଏବେ ଗୋଟେ 4 ବର୍ଷ ହେଲା ଆମର ବସଲ ଆଉ ଗୋଟେ ବସଲ ମାଣିଆ ବୋଲି ଆସୁଥିଲେ, ସେ ମଲଚିମ୍ ବେଡ୍ କଥା ସବୁ ଶିଖେଇକି ସବୁ ସେ ମଲଚିମ୍ ବେଡ୍ ରେ ଆଜ୍ଞା ସବୁ ସବୁ ଲଗାଲି।
0: ଓହୋ, ମଲଚିମ୍ ବେଡ୍ ଆପଣ କେମିତି ତିଆରି କରୁଛନ୍ତି, କୋଉ ଭଳି କରୁଛନ୍ତି?
1: ମଲଚିମ୍ ବେଡ୍ ପ୍ରାୟ ଫାଷ୍ଟରେ ଚାଷ କରାହବ, ଚାଷ କରିକି ଖତ ମରା ହଉଛି ଖରା ଦିନ ଯାକ, ଆଉ କଲରା ଆଉ ମରିଚ ଯାହା ଯାହା ଲଗା ହବ କି ସେ ଜମି ଜାଗାରେ ଖତ ମରା ହଉଛି, ତା ଉପରେ ଗୋଟେ ଦଶ ଭଉଣୀ ପ୍ରାୟ ଗୋଟେ ଦି ଟ୍ରାକ୍ଟର ଖଣ୍ଡେ ଖତ ପଡୁଛି, ଖତ ପଡି ପେଟ ଚିକା ହଉଛି, ପେଟ ଚିକା ହେଇ ସାରିଲା ପରେ ତା ଉପରେ ପିଡିଆ ସାର ଟିକେ ଦିଆ ହଉଛି, ଦେଇକିରି ପେଟ ପକା ହଉଛି, ପେଟ ପକେଇ ରଖା ହଉଛି, ତା ଉପରେ ଆଉ ଥରେ ଯାହା ଚାରା ଲଗା ହଉଛି, ଆଉ ଥରେ କଲରା ମଞ୍ଜି ଅଣା ହଉଛି, ତାକୁ ଚାରା ପକେଇକିରି ଗଛ କରିକିରି ଲଗା ହଉଛି। ମଲଚିମ୍ ବେଡ୍ ହୋଲ କରିକିରି ସବୁ କାମ ଆଗକୁ ବଢା ହଉଛି, ଜାଲ ମରା ହଉଛି, ସାମୁଲିଆ କରା ହଉଛି।
0: ବିହନ ସବୁ କୋଉଠୁ ନେଇ ଆସୁଛନ୍ତି?
1: ବିହନ ଆମର
0: ସୋରଡ଼ାରୁ ହିଁ। ସୋରଡ଼ା କଣ ମାନେ ସୋସାଇଟି କଣ ମିଳୁଛି ସୁବିଧା?
1: ଆମର କିଛି ଆମେ ସେମିତି ଇଚ୍ଛିତ ନାହିଁ, ଦୋକାନରୁ
0: ଯାହା ସବୁ ଭଗବାନଙ୍କ ଭରସା। ଆମେ ଦେଖନ୍ତୁ ଏବେ ଚାଷ କଲା ବେଳେ ଆଗ ପୁରୁଣା

0: ଖଣ୍ଡକି ସମ୍ପତ୍ତି ଆମେ ଦୁଃଖରୁ ସାହି ପଡ଼ିଶା ଆମ ଜମି କେତେ ଫେଲ ହେଲେଣି, ଆମର ଖତ ବି ସବସିଡି ଜମି ମିଳୁଛି ବୋଲି କିଛି ଅସୁବିଧା ହେଇନି।
1: ଆପଣ ମଇଁଷି ରଖିଛନ୍ତି ବୋଲି ଆପଣ ଗୋବର ଖତ ଟିକେ ମିଳିପାରୁଛି,
0: ଗୋବର ଖତ ପିଇବା ପାଇଁ 10-20 ଆଡି ଖତ ଦିଆ ଆଣୁଛୁ
1: ବାହାରୁ ମତେ କିଣୁଛନ୍ତି ତାହେଲେ।
0: ହଁ ବାହାରି ବୋଲି କିଣୁଛୁ ପ୍ରାୟ 20 ଆଡି ହବ।
1: ଆଜ୍ଞା
0: ଜମିରେ ଖତ ନ ପକେଇଲେ ରିଆଲି କିଛି ହବନି। ଆଉ ଯୋଉ ପିଡିଆ ଅଂଶ ହଉ ପିଡିଆ ଏରିଆ ପିଡିଆ ଦୁନିଆ ପ୍ରକାର ପିଡିଆ ନଦେଲେ ଖଣ୍ଡ ହଉନି ଆଉ ନ ପକେଇଲେ ହଉନି, ଏମିତି ବ୍ୟବସ୍ଥା ହଉଛି ଆଉ ନ ପକେଇଲେ କିଛି ହବନି। ଆଜ୍ଞା
1: ଲୋକ କହୁଛନ୍ତି ନାଇଁ ଆଜିକାଲି ୟୁରିଆ ପିଡିଆ ଏସବୁ ମିଳିଲେ ଅଧିକ ଭଲ ଫଳ ଆଦାୟ ହଉଛି ଆଉ ଜୈବିକ ପଦ୍ଧତିରେ କମ ଆଦାୟ ହଉଛି। ଜୈବିକ ପଦ୍ଧତି ଅନୁସାରେ ଯୋଉ ଆମର ଗୋବର ଖତ ବା କେଞ୍ଚୁଆ ଜୈବିକ ପଦ୍ଧତି ଅନୁସାରେ ଆପଣ ଯଦି ଚାଷ କରିବେ ଆଦାୟ ପୁଣି କମ ହଉଛି ବୋଲି ଲୋକ କହୁଛନ୍ତି।
0: ନାଇଁ ନାଇଁ ଆଜ୍ଞା, ସେ ଶାସ୍ତ୍ର ଅଛି ପରା ମଣିଷକୁ ଭାତ ଜମିକି ଖତ ନହେଲେ ହଉଛି। ଆଜ୍ଞା
1: ଯାଉ ବଢିଆ କଥାଟି କହିଲେ ଆପଣ।
0: ବିଭିନ୍ନ ପ୍ରକାର ଖାଇଲେ ଭାତ ଯଦି ଛାଡ଼ିଲା ବେଲେ ଆଉ ହଉଛି ଆଜ୍ଞା ବଞ୍ଚିପାରିବା।
1: ଠିକ କଥା, ଯଦି ଆମେ ଭାତ ଛାଡ଼ିଦେଲେ ନିଶ୍ଚୟ ଆମେ ସବୁବେଳେ କେବଳ ପନିପରିବା ଖାଇପାରିବାନି କିମ୍ବା ରୁଟି ଖାଇକି ରହିପାରିବାନି। ନିହାତି
0: ଆମକୁ
1: ଭାତ ନିହାତି
0: ଦରକାର, ଆମେ ପିଡ଼ା ବି କମ ପକଉଛୁ ଖତ ଅଧିକାଂଶ ପକଉଛୁ।
1: ଯଦି ଜୈବିକ ଖତରେ ପନିପରିବା ଟିଏ ସୃଷ୍ଟି ହେଇଥିବ ଫଳା ସବୁ ଭଗବାନଙ୍କ ଭରସା। ଆମେ ଦେଖନ୍ତୁ ଏବେ ଚାଷ କଲାବେଳେ ଆଗ ପୁରୁଣା

0: ଆଉ ସୁରାମ
1: ସେ
0: ଗୋଟେ ଥର ଭେଣ୍ଡିଆ ବାରିଆର ଚାଦୁଆଡ଼ି ଲେଖା ଦିନେ ଛଡା ଦିନେ ଛଡା ଏମିତି ଗୁହାର ବାହାରିବ ତାପରେ ତାପରେ ଅଲଡି ବାହାରିବାର
2: ହଉ ଧନ୍ୟବାଦ ମାଉସୀ ରହିଲୁ ନମସ୍କାର
3: ବଢିଆ ଲାଗିଲା ତମେ ତ ସେ ସୋରଡ଼ା ଅଞ୍ଚଳର କେତେ ଗାଁ ଜାଣିଛ ହେ କେତେଟା ଯାଉଛ
4: ସେ ଅଞ୍ଚଳ ଟିକେ କେତେବେଳେ ଗଲେ ସବୁ ଗାଁ ଟିକେ ବୁଲିବାକୁ ପଡୁଛି ବୁଲୁଛି ଆଉ ସବୁ ଚାଷୀ ଭାଇମାନଙ୍କ ସହିତ ମିଶୁଛି ଆଉ କିଛି ସରକାରୀ କର୍ମଚାରୀ ମାନଙ୍କୁ ମଧ୍ୟ ଟିକେ ଦେଖା କରିକି ବୁଲିକି ଆସୁଛି ଆଉ
3: ନାଇଁ ଭଉଣୀ ଭଲ ଅନୁଭୂତି କହିଛନ୍ତି ତାଙ୍କର ବଢିଆ ଲାଗିଲା ଆଉ ଯେ ତମ ଗୋଟେ କଥା କହିବି ବୋଲି ବୋଲୁଥିଲି ତମେ ମୁଁ କଣ ଆମର ଶ୍ରୋତା ବନ୍ଧୁ ମାନେ କଣ ସମସ୍ତେ ଟିକେ ସତର୍କ ରହିବା ଏବେ ନାଇଁ ସତର୍କ ସହିତ ରହିବା ବାହାରକୁ ଗଲେ ମାସ୍କଟା ନିହାତି ଭାବେ ପିନ୍ଧିବା ହେଲା ଆଉ ସେମାନଙ୍କୁ କହିଦବ ବିଲ ଆଡେ ଗଲେ ସେ ମାଧିଆ ତାକୁ
4: କହିଦେଇଥିବ
3: ବିଲ ଆଡେ ଗଲେ ମଧ୍ୟ ମୁହଁରେ ଟିକେ ବାନ୍ଧିକି ରହିବୁ ମୂଲିଆ ମାନେ କାମ କର ଟିକେ ମୁହଁରେ ସମସ୍ତେ ମୁହଁରେ ବାନ୍ଧିକି କାମ କର ବୋଲି
4: ଠିକ ଯେ ନାନୀ ସମୟ ହେଲାଣି ଆଳତୀ ସରିଯାଇଥିବ ଯାଇକି ଟିକେ
3: ଭଜନ ଭଜନ ଚାଲିଛି ସେଠି ବସିକି ଆସିବି
4: ଯାଇକି
3: ମୁହଁରେ ଯିବି ଚାଲ ଯିବା
4: ସମୟ ହେଲାଣି ଚାଲ ଯିବା
3: ହଁ ଯିବା

ଗୀତଟି ଶୁଣୁଥିଲେ ସପନମଣିଙ୍କ କଥାଚିତ୍ରରୁ ଗାଇଥିଲେ ସୁରେଶ ୱାଡକର ଏବଂ ଅନୁରାଧା ପଟପାଲ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନା ଶେଷରେ ଗୀତଟି ନେଇଛୁ ଏଇ ଆମ ସଂସାର କଥାଚିତ୍ରରୁ ଗାଇ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2024 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା

ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣିଲେ କିଛି ଆଲବମ୍ ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘରେ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଅଭିଯାନ। ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନନ୍ଦକିଶୋର ମହାନ୍ତି। ଆସନ୍ତୁ ଶୁଣିବା ନାଟକ ଅଭିଯାନ।

0: ମହାମନ୍ତ୍ରୀ
1: ଆଦେଶ କରନ୍ତୁ କାଞ୍ଚି ନରେଶ।
0: ରାଜଦରବାରରେ ସେ କି?
1: ଉତ୍କଳ ଦୂତମଣିମା ବନ୍ଦୀର ବିଚାର କରିବା
0: ବିଚାର ସାମାନ୍ୟ ଏକ ଉତ୍କଳ ରାଜ୍ୟ ତା ଦୂତର ବିଚାର କରିବ କାଞ୍ଚି ରାଜ ସିଂହାସନ? ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳ ସମ୍ରାଟ ବୋଲି ଗର୍ବ କରେ ସେଇ ତ ଏଇ କାଳିଆର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଁ ଫେରି ଯାଇଛି। ଏଡ଼େ ବେଗି ସେ କଥା ଭୁଲି ଯାଇ ଉତ୍କଳ ସେ ନିର୍ଲଜ୍ଜ ରାଜା ପୁଣି ଦୂତ ପଠେଇଛି।
2: କ୍ଷମା କରିବେ କାଞ୍ଚି ଅଧିପତି, ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ, ତାଙ୍କ ବଳ ବିକ୍ରମ।

0: ଖଣ୍ଡନ କରିବେ। ତୁମର ତଣ୍ଡାଳ ରାଜା ଯା।
1: ସାଧୁ ସାଧୁ କାଞ୍ଚି ରାଜ ସାଧୁ।
2: ଭୂତକୁ ବନ୍ଦୀ ନ କରି ମୁକ୍ତ କରିଦେଲେ ମହାରାଜ।
0: ହଁ ମହାମନ୍ତ୍ରୀ, ଏଇ ନିଅ ଗୁପ୍ତଚରର ପତ୍ର ପାଠ କର, ସବୁ ଜାଣିପାରିବ।

0: କେହି ତ ନାହାନ୍ତି, କଲେ କୁଆଡେ? ଏଡ଼େ ଶରଧରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କଣ ବୃଥା ହେଇଯିବ? ଶ୍ରୀମାତି ପଦ୍ମାବତୀ ତାହେଲେ କଲେ କୁଆଡେ?
1: କୁଆଡେ ଆଉ ଯିବି ସଖୀ, ତମ କରମତିକା ଦେଖିବାକୁ ମୁଁ ପରେ ତମ ପଛେ ପଛେ ଆସୁଛି।
0: ଶ୍ରୀମାତି ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏଇଆ ନା ମାୟାବତୀ,
0: କେଜାଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖୀ? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ ପରା।

0: ଦିବି ଆଚ୍ଛା ହଉ ଯାଉଛି ମା।
1: ଫୁଲମାଳଟା ମଥାରେ ଲଗେଇ ଭାରି ତ କଣ ମନ ଖୁସିରେ ହସୁଛ ଜେମା ଦେଇ।
2: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ ଗଣପତିଙ୍କର ଆଜ୍ଞା ଫୁଲ।
1: ଇଷ୍ଟଦେବଙ୍କ ଆଜ୍ଞା ଫୁଲ, ତାହେଲେ ଉତ୍କଳର ଭାବି ରାଜାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦିଅନ୍ତୁ ଜେମା ଦେଇ।
2: ଭାରି ଚୁପ ରହୁଛି।
3: ଖଣ୍ଡନ କରିବେ ତୁମର ତଣ୍ଡାଳ ରାଜା। ଯା ସାଧୁ ସାଧୁ କାଞ୍ଚି ରାଜ ସାଧୁ।
4: ଭୂତକୁ ବନ୍ଦୀ ନ କରି ମୁକ୍ତ କରିଦେଲେ ମହାରାଜ।
5: ହଁ ମହାମନ୍ତ୍ରୀ, ଏଇ ନିଅ ଗୁପ୍ତଚରର ପତ୍ର ପାଠ କର, ସବୁ ଜାଣିପାରିବ।

0: କେହି ତ ନାହାନ୍ତି, ଗଲେ କୁଆଡେ? ଏଡ଼େ ସରଧାରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କଣ ବୃଥା ହେଇଯିବ? ଶ୍ରୀମତୀ ପଦ୍ମାବତୀ ତାହେଲେ ଗଲେ କୁଆଡେ?
1: କୁଆଡେ ଆଉ ଯିବି ସଖୀ, ତମ କରମତିଟା ଦେଖିବାକୁ ମୁଁ ପରା ତମ ପଛେ ପଛେ ଆସୁଛି।
0: ଚେମାଦେଇ, ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏଇଆ ନା ମାୟାବତୀ,
0: କେଜାଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖୀ? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ। ପରା
2: କାବେରୀ ଅପବିତ୍ର ହେଇଯାଇଛି।
3: ଆଶ୍ଚର୍ଯ୍ୟ କଥା ତ କହୁଛ, କାବେରୀ ଏଠାରେ ପବିତ୍ର
2: ହବ ନାହିଁ। ଦେବତା ରୁଠି ଚଣ୍ଡାଳ ବୋଲାଏ, ସେ ମାଟି
3: ମାଟିକୁ ଯୋଗାଏ ନାହିଁ ନା? ତାହେଲେ କୋଉ ପବିତ୍ର ମାଟିରେ ମହାସାଙ୍କର ଜନ୍ମ, ସେ କଥା ଜାଣିପାରିବି।

0: ମନ ବଡ ନା ତୁଣ୍ଡ ବଡରେ
1: ଜଗନ୍ନାଥଙ୍କ ଚରଣରେ ଏ ଫୁଲମାଳଟି ଲାରି ବଢେଇବି ବୋଲି ବହୁତ ବାଟରୁ ଆସିଛି।
0: ମହାରାଜା ବି ଯେଉଁଛନ୍ତି ଦେଉଳ
2: କାବେରୀ ଅପବିତ୍ର ହେଇଯାଇଛି।
1: ଆଶ୍ଚର୍ଯ୍ୟ କଥା ତ କହୁଛ, କାବେରୀ ଏଠାରେ ପବିତ୍ର
2: ହବ ନାହିଁ। ଦେବତାରୁ ଉଠି ଚଣ୍ଡାଳ ବୋଲାଏ, ସେ ମାଟି
1: ମାଟିକୁ ଯୋଗାଏ ନାହିଁ ନା। ତାହେଲେ କୋଉ ପବିତ୍ର ମାଟିରେ ମହାସ୍ୱାମୀଙ୍କର ଜନ୍ମ ସେ କଥା ଜାଣିପାରିବି ତ ଲାଗିବ କି କଣ। ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଙ୍କ ଚରଣ ତଳେ ଫୁଲମାଳଟି ଭେଟି ଚାଲି ଆସିବି।
0: ଆରେ ବଡ଼ ବୁଝା ଲୋକ ତୁ, ଇଏ ତତେ ଭଲରେ କହୁଛ ହଉ ନାହିଁ, ଏଇନେ ଦୁଆରେ ଆସି ଧକେଲେଇ ଦେଲେ ଭଲ।

ଆଖି ଆଜି କଣ ଦେଖିଲା? ରାଜମା ପଦ୍ମାବତୀର କୁନ୍ଥାହାର ଆଜି ଚଣ୍ଡାଳ କଳାରେ ଅତି ଆଦରରେ ଶୋଭା ପାଉଛି। ଧନ ପ୍ରଭୁ ଚଣ୍ଡାଳର ଦେବତା, ସବୁ ତୁମର ଇଚ୍ଛା। କିଏ କହେ କଳିଯୁଗର ଦେବତା ମୁକ ନିଜିବ? ନା, ସବୁ ତୁମରି ନିର୍ଦ୍ଦେଶ ପ୍ରଭୁ, ସବୁ ତୁମରି ଆଶୀର୍ବାଦ। ଏଠି ହେ ମୁଦ୍ରିକା, ଇଏ ତ ମୂଲ୍ୟବାନ ରତ୍ନମୋତି। ତେବେ କଣ ଗଜପତି ମହାରାଜାଙ୍କ ଅଙ୍ଗୁଳିରୁ ଏ ରତ୍ନମୋତି ଖସି ପଡ଼ିଛି? ଯାଉଛି ମହାରାଜାଙ୍କୁ ମୋତି ଦେଇ ଆସିବି। ଯାଉଛି।

0: ଏ ରତ୍ନ ମୋଦି ଲାଗି ତୁମକୁ ପ୍ରତିଦାନ ଗ୍ରହଣ କରିବାକୁ ହବ।
1: ବେଶ, ଏ ଅକିଞ୍ଚନ ପ୍ରତି ମଣିମାଙ୍କର ଯଦି ଅନୁଗ୍ରହ ହୋଇଛି, ତେବେ ଜଗନ୍ନାଥଙ୍କର ସେବକ ସେଇ ଭକ୍ତ ଶିରୋମଣି ଚଣ୍ଡାର ସେବାରେ ନିଯୁକ୍ତ ହେବା ପାଇଁ ମୋତେ ଅନୁମତି ମିଳିଲେ।
0: ଉଠ ଯୁବକ, ଉଠ, ଓ ପାଦ ଛାଡ଼। ଅପରିଚିତ ହେଲେ ମଧ୍ୟ ତୁମ ରୂପ କହେ ତୁମେ ସରଳ, ପ୍ରଭୁ ଭକ୍ତ ଓ ବିଶ୍ୱାସୀ। ତୁମର ପ୍ରାର୍ଥନା ଅବଶ୍ୟ ପୂରଣ ହେବ
1: ମଣିମା,
0: କିନ୍ତୁ ରତ୍ନମୋଦି ନିମିତ୍ତ ଇଏ ମୋ ଯଥେଷ୍ଟ ପ୍ରତିଦାନ ବୋଲି ମନେ ହୁଏ ନାହିଁ। ଆଉ କିଛି ମାଗ ଯୁବକ, ମାଗ।
1: ଏ ରାସାନୁ ଦାସ ପ୍ରତି ହିତେ ଯଦି ଅନୁଗ୍ରହ, ତେବେ ଯଥା ସମୟରେ ମୋର ପ୍ରାର୍ଥନା ନିବେଦନ କରିବି ମଣିମା।
0: ଉତ୍ତମ, ସେଥିଲାଗି ଗଜପତି ତୁମ ନିକଟରେ ସତ୍ୟବଦ୍ଧ। ଆଜିଠାରୁ ତୁମେ ମୋର ପାର୍ଶ୍ୱଚର।
1: ଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଏ ଦାସ ଯେପରି ଗଜପତିଙ୍କର ବିଶ୍ୱାସରେ ଉପଯୁକ୍ତ ହୁଏ।
0: ହଁ, ଏ ପର୍ଯ୍ୟନ୍ତ ତୁମର ନାମ ଜାଣିପାରିଲି ନାହିଁ ଯେ।
1: ନାମ ପଦ୍ମସିଂହ।
0: ପଦ୍ମସିଂହ, ପଦ୍ମ, ପଦ୍ମ ସୁନ୍ଦର, ଅତି ସୁନ୍ଦର, ଅତି ସୁନ୍ଦର।
2: ମଣିମାଙ୍କର ଜୟ ହେଉ।
0: କିଏ ବକ୍ସି ମହାଶୟ? ଆସନ୍ତୁ, ସମ୍ବାଦ କ'ଣ?
2: ଛାମୁରେ କିଛି ଜଣାଇବାକୁ ଥିଲା ଯେ।
0: ଓ ପଦ୍ମ, ତୁମେ କିଛି କ'ଣ ପାର୍ଶ୍ୱ କକ୍ଷରେ
1: ଆସୁଛି ମହାରାଜ?
0: ଏତକ କୁହନ୍ତୁ ବକ୍ସି ମହାଶୟ,
2: କାଞ୍ଚି ଅଭିଯାନ ଲାଗି ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି ମହିମା? ଜ୍ୟୋତିଷ ରତ୍ନେ ଲଗ୍ନ ସ୍ଥିର କରି କହିଛନ୍ତି ଆସନ୍ତା ମଙ୍ଗଳ ରାତି ବୁଧବାହାନ୍ତିରେ ଦୁର୍ଗା ମାଧବଙ୍କ ଦର୍ଶନ ବଢ଼ାଇ ମଣିମା ଯୁଦ୍ଧଯାତ୍ରା କରିବା ପାଇଁ ସର୍ବଶୁଭ।
0: କିନ୍ତୁ କାଞ୍ଚି ବିପକ୍ଷରେ ଏଥରର ଅଭିଯାନ ଏକ ଚଣ୍ଡାଳର ଅଭିଯାନ ବୋଲି ଆପଣଙ୍କର ସ୍ମରଣ ଅଛି ତ ମହାଶୟ?
2: ହଁ ମଣିମା, ଏ ଅଭିଯାନ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଲାଭାଶ ନୁହେଁ, ଏହା ଜଗନ୍ନାଥଙ୍କ ସେବକର ଅଭିଯାନ। ଉତ୍କଳର ସିଂହାସନ ଚଣ୍ଡାଳର ନୁହେଁ, ଦେବତାର। ଏହି ପ୍ରମା ଆମର ଲକ୍ଷ୍ୟ। ଚଣ୍ଡାଳ ଅପମାନ ଛାମୁଙ୍କର ନୁହେଁ, ରାଜା ନୁହେଁ କି ପ୍ରଜାର ନୁହେଁ, ଏ ଅପମାନ ନୀଳକନ୍ଦ ବିହାରୀ ଜଗନ୍ନାଥଙ୍କର। ଆଜି ଗଜପତି ବାହିନୀ ଏ ଅପମାନର ଉତ୍ତର ଦେବାକୁ କିଭଳି ପ୍ରସ୍ତୁତ ହୋଇଛି ତାହା ଚକ୍ରତୀର୍ଥର ସୈନ୍ୟ ସମାବେଶ ଦେଖିଲେ ମଣିମା ସହଜରେ ଅନୁମାନ କରିପାରିବେ।
0: ସାଧୁ ବସି ସାଧୁ ସାଧୁ।
2: ଏଇ ତ ବିଜୟ ସିନ୍ଦ୍ର ଆଉ ଆଜ୍ଞମାଳଘିନୀ ବଡ଼ପଣ୍ଡା ଆସିଲେଣି।
3: ମଣିମା ପୂଜା ଅତି ନିର୍ବିଘ୍ନରେ ବଢ଼ିଛି ମଣିମା, ଦେବୀ ବିମଳା ସୁପ୍ରସନ୍ନା, ବିଜୟ ସିନ୍ଦୁର ଆଉ ଆଜ୍ଞାମାଳ ଖେନା ମଣିମା।
0: ଦିଅନ୍ତୁ ବଡ଼ପଣ୍ଡା, ବିମଳାଙ୍କର ଆଜ୍ଞାମାଳ ମୋ ଗଳାରେ ପିନ୍ଧାଇ ଦେଇ ମଥାରେ ମୋ ବିଜୟ ସିନ୍ଦୁର ଟୀକା ଲଗାଇ ଦିଅନ୍ତୁ।
3: ମା ଗଜପତି ସିଂହାସନ
4: ନବକୋଟି କନ୍ନଡ ଉତ୍କଳ ବର୍ଗାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବଙ୍କର।
0: ଇଏ ତୃଜନାଦ
2: ରଥିପୁରର ଗଡ଼ନାୟକ ଆଉ ମେଦିନୀପୁରର ପାଇକନେ ପହଞ୍ଚି ପାରିନଥିଲେ, ସମ୍ଭବ ଦର୍ଶନ ଲାଗି ସିଂହଦ୍ୱାରରେ ଅପେକ୍ଷା କରୁଛନ୍ତି।
4: ଜୟ ବୀର ସିଂହ।

0: ଚମତ୍କାର, ଅତି ଚମତ୍କାର। ଜ୍ୟୋତ୍ସ୍ନା ରାତିର ଚିଲିକା ଜଳରାଶିରେ ନୀଳ ଓ ପିତରକି ଅପୂର୍ବ ସମ୍ମିଳନ, ବିଚିତ୍ର ଏ ଦୃଶ୍ୟ। ପ୍ରକୃତିର ଏହି ମିଳନ ଭିତରେ ପୁରି ରହିଛି ପୂର୍ଣ୍ଣତା, ମାଦକତା ଓ ସାର୍ଥକତା, ଯାହା ମନୁଷ୍ୟ ଜୀବନରେ ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ।
1: ମଣିମାନଙ୍କର ଜୟ ହେଉ।
0: ପଦ୍ମ, କିଛି କହିବ? ପଦ୍ମ
1: ନା ମହାରାଜ, ଆପଣ ଶିବିର

0: ପ୍ରକୃତିର ଏହି ମିଳନ ଭିତରେ ପୂରି ରହିଛି ପୂର୍ଣ୍ଣତା, ମାଦକତା ଓ ସାର୍ଥକତା, ଯାହା ମନୁଷ୍ୟ ଜୀବନରେ ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ।
1: ମଣିମାନଙ୍କର ଜୟ ହେଉ।
0: ପଦ୍ମ, କିଛି କହିବ? ପଦ୍ମ
1: ନା ମହାରାଜ, ଆପଣ ଶିବିର
0: ମନର ସୀମା ନାହିଁ। ହଠାତ୍ ମୋର ମନେ ହେଲା ମୁଁ ଯେପରି ବନ୍ଦୀ, ମୁଁ ଦୁର୍ବଳ।
1: କଣ ପାଇଁ ଦୁର୍ବଳ ମହାରାଜ?
0: ସିଏ ଥିଲା ଅତୀତର ଏହିପରି ଏକ ସନ୍ଧ୍ୟା, ନବବସନ୍ତର ପ୍ରଥମ ସମାଗମ। ଶୁକ୍ଳ ସପ୍ତମୀର ଚନ୍ଦ୍ରକିରଣର ସଜାଗ ଆଗତରେ ଖୋଲିଯାଇଥାଏ କାବେରୀ ପକ୍ଷର ଦ୍ୱାର। ହଠାତ୍ କାଞ୍ଚି ରାଜୋଦ୍ୟାନରୁ ଦେଖିପାରିଲି ଦୁଇଟି ଚପଳ ସୁନ୍ଦର ଆଉ ଭ୍ରମର କୃଷ୍ଣ ଉତ୍କଣ୍ଠ ନାନ। ସେଇ ମାଧଭରା ନୟନ ଯୁଗଳ ଆକର୍ଷଣରେ ମୋ ମନ ପ୍ରାଣ ସବୁ ବନ୍ଦୀ ହେଇଗଲା।
2: ମଣିମାଙ୍କର ଜୟ ହେଉ।
0: ବାହୁ ବଳେନ୍ଦ୍ର, ସମ୍ବାଦ କଣ?
2: ପାଖ ଗାଁର ଗୋଟେ ଗୋପାଳୀ ସମୁଙ୍କର ଦଶ ପାଠିନୀ।
0: ଠିକ ଅଛି, ତାକୁ ଆସିବାକୁ ଦିଅ।
2: ଯଥାଜ୍ଞା ମଣିମା।
0: ଗୋପାଳୁଣୀର ଛଦ୍ମବେଶରେ ଶତ୍ରୁପକ୍ଷର କେହି ଗୁପ୍ତଚର ନୁହେଁ ତ ପଦ୍ମ?
1: ଗୁପ୍ତଚର? ସାହସ
0: ଯୁଦ୍ଧ ସମୟରେ ଏହା ଅସମ୍ଭବ ନୁହେଁ।
1: ଯେତେ ହେଲେ ସ୍ତ୍ରୀ ଲୋକଟାଏ ତ।
0: ତଥାପି ସେ ଅବହେଳାର ଯୋଗ୍ୟ ନୁହେଁ ପଦ୍ମ। ଗୁପ୍ତଚର ବୃତ୍ତିରେ ସ୍ତ୍ରୀ ଲୋକ ପୁରୁଷଙ୍କ ଠାରୁ ଅଧିକ ମାରାତ୍ମକ।
1: କିନ୍ତୁ କାଞ୍ଚି ଯେଠାରେ ଅନେକ ଦୂର,
0: ସ୍ତ୍ରୀ ଲୋକ ପକ୍ଷରେ ଅସମ୍ଭବ କଣ? କିନ୍ତୁ ଇଏ କଣ ପଦ୍ମ, ତୁମେ ନିଜକୁ ଏତେ ତନ୍ନତନ କି ଚାହୁଁଛ ଯେ? କଥା କଣ?
1: ନା ମହାରାଜ, ମୁଁ ସେଇ ସ୍ତ୍ରୀ ଲୋକଟିର ଛଦ୍ମବେଶ କଥା ଭାବୁଥିଲି।
2: ମଣିମା, ଏଇ ସେ ଗୋପାଳୁଣୀ।
0: ତୋ ନାଁ କଣ ଗୋପାଳୁଣୀ?
3: ମୋ ନାଁ ମାଣିକୀ ମଣିମା।
0: ଘର
3: ଏଠିକି ଗଦାଏ ବାଟ, ଚିଲିକା କୂଳ, ସତ୍ୟର ପାଖରେ।
0: ଆସିବାର କାରଣ?
3: ମଣିମା, ଏଇ ମୁଦି।
0: ଇଏ ତ ଜଗନ୍ନାଥଙ୍କର ରତ୍ନ ମୁଦି। ତମେ ମୁଦି କୋଉଠୁ ପାଇଲ ଗୋପାଳୁଣୀ?
3: ସତ କହୁଛି ମଣିମା, ରଜା ପୁଅ ଦି ଭାଇ ଆଜି ଉଦୁଦା ଖରାବେଳେ ଘୋଡ଼ାରେ ବସି ଯାଉଥିଲେ, ମତେ ଦେଖି ଶୋଷ ହଉଛି ବୋଲି କହି ସେ ଦିହେ ଦହି ଖାଇବାକୁ ମାଗିଲେ।
0: କଣ ହେଲା ମାଣିକି?
3: ମୁଁ ଦହି ଦେଲି, ଖାଇଲେ। କୋଉଡି ମାଗିଲା ବେଳକୁ କହିଲେ, ନେ ଏଇ ମୁଦି ଚିହ୍ନଟ ରଖିଥା, ପଛରେ ଆମର ଆଉତେ ଆସୁଛନ୍ତି, ତାଙ୍କୁ ଦେଲେ ସେ କୋଉଡି ଦେବେ। ମଣିମା ମଣିମା, ମୁଁ ଗରିବ ଲୋକ ମଣିମା, ଏ ମୁଦି ନେ ମୁଁ କଣ କରିବି ଯେ?
0: ସେମାନେ କୁଆଡେ ଗଲେ?
3: କହୁଥିଲେ ଦକ୍ଷିଣରେ କୋଉଠି ଯୁଦ୍ଧ ହଉଛି, ସେଇଠିକି ଯାଉଛନ୍ତି।
0: ଆଚ୍ଛା, ସେ ଦି ଜଣ ଦେଖିବ କେମିତିଆ?
3: ଜଣେ କଳା ଆଉ ଜଣେ ଗୋରା। ମୋ ହାଣ୍ଡିକ ଯାକ ଦହି ଖାଇ ଆଖି ପିଛୁଳାକେ ଘୋଡ଼ାରେ ବସି ପଳେଇ ଗଲେ ପରା। ମୁଁ ପଛରୁ ଡାକିଲା ବେଳକୁ ଆଉ କଣ ଅଛନ୍ତି?
0: ବାହୁ ବଳେନ୍ଦ୍ର, ବାହୁ ବଳେନ୍ଦ୍ର, ମାଣିକୀ କଥା ଶୁଣିଲ ତ? ବାହୁ ବଳେନ୍ଦ୍ର, ଭକ୍ତବତ୍ସଳ ପ୍ରଭୁ ସ୍ୱୟଂ ଜଗନ୍ନାଥ ବଳଭଦ୍ର ତା ହାତରୁ ଦହି ଖାଇ ଅଧଙ୍କୁ ବାଟ କଢେଇ ନଉଛନ୍ତି। ଏ ଜାତିର ଯାତ୍ରା ପଥରେ ଆଜି ଦେବତାର ଆଶୀର୍ବାଦ ଝରି ପଡୁଛି। ଆଉ ଆମର ଭୟ ନାହିଁ ବାହୁ ବଳେନ୍ଦ୍ର, ଆଉ ଆମର ଭୟ ନାହିଁ। ସର୍ବସଙ୍କଟ ହାରି ମଧୁସୂଦନ ଆଜି ଆମର ସହାୟ। ଧନ୍ୟ ଧନ୍ୟ ଏ ମାଣିକୀ, ଧନ୍ୟ ତୋର ଜୀବନ।
3: ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ମୋ ହାତରୁ ଦହି ଖାଇ ଚାଲିଗଲେ, ଆଉ ମୁଁ ହତଭାଗିନୀ ତାକୁ ଚିହ୍ନି ପାରିଲି ନାହିଁ। ହେ ମଣିମା ମଣିମା, ମୋର ଆଉ ମୂଲ ମୁଁ ପାଇସାରି, ମୋର ଆଉ କୋଉ ଲୋଡ଼ା ନାହିଁ।
0: ବାହୁ ବଳେନ୍ଦ୍ର,
2: ମଣିମା
0: ପ୍ରଭୁଙ୍କ ଚରଣ ଧୂଳିରେ ଯେଉଁ ଭୂମି ଆଜି ପବିତ୍ର ହୋଇଛି, ଆଜିଠାରୁ ତାର ନାମ ହଉ ମାଣିକୀ ପାଟଣା। ଯାବତ୍ ଚନ୍ଦ୍ରାର୍କେ ପୁତ୍ର ପୌତ୍ରାଦି କ୍ରମେ ମାଣି ଗୌରୁଣୀ ଭୋଗରୁ ସେଇ ନିଷ୍କର ଜମି ବିଖ୍ୟାତ ହେଉ ପ୍ରଭୁ ଜଗନ୍ନାଥଙ୍କ ବାନା। ଯା ମାଣିକୀ, ଯା ଖୁସି ମନରେ ଘରକୁ ଫେରି ଯା, ଏହା ହିଁ ତୁମ ଦହିର ଉପଯୁକ୍ତ ମୂଲ୍ୟ।
3: ମଣିମା,
2: ଜୟ ପ୍ରଭୁ ଶରଣ ପଞ୍ଜର ଜଗନ୍ନାଥଙ୍କର,
4: ଜୟ
2: ଜୟ ଗଜପତି ମହାରାଜ ପୁରୁଷୋତ୍ତମ ଦେବଙ୍କର।

0: ସବୁ ଅପଦାର୍ଥ ସବୁ ପଲ ପଲ ହୋଇ ମଣିମା ମଣିମା ହଉଥିବେ। ଆଉ ମଣିମା ଯଦି ଠିକଣା ବେଳରେ କିଛି ଗୋଟାଏ ପରାମର୍ଶ ଚାହିଁବେ ତେବେ ସମସ୍ତେ ମୁଗ ପାଲଟିଯିବେ, ଆଣ କରି ଉପରକୁ ଚାହିଁଥିବେ। ଦେଖୁଛି ଏମାନେ ମୋତେ ପାଗଳ କରିଦେବେ।
1: କାଞ୍ଚି ନରପତିଙ୍କର ଜୟ ହେଉ।
0: କିଏ ରାଜଗୁରୁ ଆପଣେ ଛିଡ଼ାଟା ହୋଇ

0: ଯୁଦ୍ଧ ତାହେଲେ କଣ ପୁଣି ହେଉ ବାବା?
1: ହେଉ, ସେଥିଲାଗି ମୁଁ କଣ ଭୟ କରେ ମା ପଦ୍ମାବତୀ? ଆସେ ଚଣ୍ଡାଳ ଏଥରକ, କାଞ୍ଚି ଗଣପତି ମୋର ଚିର ସହାୟ ବୋଲି ସେ କଣ ଜାଣିନାହିଁ? କାଞ୍ଚିର ବଳକ୍ରମ ଥରେ ତ ସେ ଜାଣିଯାଇଛି, ଆଉ ଏଥରକ ତାକୁ ବନ୍ଦୀ କରି ମୁଁ ଯଦି ତାରି ହାତରେ ଗଣପତିଙ୍କର ବେଢା ଝାଡୁ ନ କରିବି, ତେବେ ମୋ ମନ ଶାନ୍ତ ହବନି ମା, ଶାନ୍ତ ହବନି।
0: ଅକାରଣରେ ଏ ଯୁଦ୍ଧ କାହିଁକି ବାବା?
1: କଣ କହିଲୁ ମା ପଦ୍ମାବତୀ? ଏ ଯୁଦ୍ଧ ଅକାରଣ? ଛାର ଚଣ୍ଡାଳଟାଏ ରଜା ହେଇଗଲା ବୋଲି ସେ ମୋର କନ୍ୟାକୁ ବିବାହ କରିବ? ମୋ ମୁହଁକୁ ଆଉ ଚାହିଁଲେ କଣ ରାଜଗୁରୁ, ମନ୍ଦିରରେ ମାଗଣା କରିବେ, ଯାଆନ୍ତୁ। ହଁ, ତୁ କଣ ମନ୍ଦିରକୁ ଯିବୁ ମା?
0: ହଁ ବାବା।
1: ଠିକ ଅଛି, ତୁ ମା, ମୁଁ ମନ୍ତ୍ରଣା କକ୍ଷକୁ ଯାଏ, ଉତ୍କଳ ସୈନ୍ୟ କୋଉଠି ପହଞ୍ଚିଲେ ସେ ଖବରଟା ମୁଁ ବୁଝେ।
0: ରାଜଗୁରୁ ଆପଣେ
2: କୁହନ୍ତୁ ମା,
0: ଉତ୍କଳ ସେନାର କାଞ୍ଚି ଅଭିଯାନ କଥା କଣ ସତ?
2: ମଣିମାଙ୍କ ଶ୍ରୀମୁଖରୁ ସେଇ କଥା ଶୁଣିଲେ ପରା ମା?
0: ନାଇଁ ନାଇଁ, ଆପଣ ସେନାପତିଙ୍କ ଠାରୁ ସଠିକ ଖବର ବୁଝି ଆସି ଯାଆନ୍ତୁ।
2: ହଉ ତେବେ, ଯାଉଛି ମା।
0: ପୁଣି ଯୁଦ୍ଧ, ପୁଣି ହାହାକାର, ପୁଣି ଚନକ୍ଷ, ହଜାର ହଜାର ଅଭାଗିନୀ ହେବେ ବିଧବା, ମା ହେବେ ପୁତ୍ରହରା, ଏ ଜନହାନି, ଏ ଅଶାନ୍ତି ପାଇଁ ଦାୟୀ କାହା ଅପରାଧ ଯୋଗୁଁ ଏ ଯୁଦ୍ଧର ବିଭୀଷିକା? ମୋ ଅନ୍ତରାତ୍ମା କହେ ମୁଁ ଏଥିପାଇଁ ଦାୟୀ, ମୁଁ ଛାର ପଦ୍ମାବତୀ ଲାଗି ମୋର ଦେଶ ଏ ଆତଙ୍କ। ପ୍ରଭୁ, ମୁଁ ଅପରାଧିନୀ, ପ୍ରଭୁ ମୋତେ ତୁମେ କ୍ଷମା କରିଦିଅ, କ୍ଷମା କରିଦିଅ ପ୍ରଭୁ।

0: ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ମୁଁ ତେରେ କ'ଣ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର ସାକ୍ଷାତ ଲାଭ କରି ଧନ୍ୟ ହେଇଛି?
1: ତମର ଅନୁମାନ ସତ୍ୟ ଯୁବରାଜ।
0: ମହାନୁଭବ ସମ୍ରାଟ, ମୋର ଅପରାଧ ମାର୍ଜନା କରନ୍ତୁ। ମୋର ଆଜି କି ପରମ ସୌଭାଗ୍ୟ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି। ମହିମା କିଏ ଅଛି ସମ୍ରାଟଙ୍କ ଯଶୋଚିତ ସମ୍ବର୍ଦ୍ଧନା ଲାଗି?
2: ଥାଉ ଯୁବରାଜ ଥାଉ, ଲୌକିକତାପୂର୍ଣ୍ଣ ସମ୍ବର୍ଦ୍ଧନାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ସାଥିରେ ଅନାହୁତ ସ୍ନେହ ମିଳନ ମୋ ନିମନ୍ତେ ଦୁର୍ଲଭ। ଆଉ ତା ଛଡ଼ା ମୁଁ କାଞ୍ଚି ପଥର ଯାତ୍ରୀ ଯେତେବେଳେ
0: ମୁଁ ଶୁଣିଥିଲି ସମ୍ରାଟଙ୍କର କାଞ୍ଚି ଅଭିଯାନ କଥା, ଏ ଅଭିଯାନରେ ନନ୍ଦପୁରର କ୍ଷୁଦ୍ର ଶକ୍ତି କୌଣସି ସେବାରେ ଲାଗିପାରିଲେ ନିଜକୁ ଆମେ ଭାଗ୍ୟବାନ ମନେ କରନ୍ତୁ।
2: ଆପଣ ପ୍ରକୃତ ମିତ୍ରର ଉପଯୁକ୍ତ କଥା କହିଛନ୍ତି ଯୁବରାଜ, ମନ ଅଭିଳାଷ ପ୍ରକାଶ କରନ୍ତୁ।
0: ଅନୁମତି ପ୍ରଦାନ କଲେ କାଞ୍ଚି ଅଭିଯାନରେ ମୁଁ ଛାମୁଙ୍କର ଅଙ୍ଗରକ୍ଷାର ଭାର ଗ୍ରହଣ କରିବି।
2: ତୁମର ଇଚ୍ଛା ମୁଁ ପୂରଣ କଲି ବନ୍ଧୁ।

0: మమ విఘ్న వినాశాయ గుణాధిపతయే నమః. ఓం అఖండాండ భాండం మాస్తి ముండం ఘృతాకార పిండం భజే వక్రతుండం. సబుతి ఆజి విఘ్న గాధోయి పాధోయి గలా బెళకు కియ గోటె పాషాండ పచ్చరు రాకిదిలాని. అరే కేరే తు రాజపరిచారక, కథా కణ ఛాము డాకరా? ఏ అబెళరే କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା ମାଳ ନେଇ ଶୀଘ୍ର ପହଞ୍ଚିବେ, ମଣିମା ଯୁଦ୍ଧକୁ ଯେ କରିବେ
0: ଯୁଦ୍ଧକୁ ଛାମୁ କଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସେଣି, ନାଗରା ଦିଆ ହଉଥିଲା, ଆପଣ କଣ ଶୁଣି ନାହାନ୍ତି କି?
0: ଏ ହଁ ଶୁଣିଛି ଶୁଣିଛି.
2: ଆରେ ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ଏଇଠି କାହାକିରେ କହିବେନି ଟି, ଆଜି ସକାଳେ ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନୀ ବସିଲା ପରା.
0: ଏ ଶାଗୁଣା ଆହେ, ଇଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳ ସୂଚନା ଦେଖାଗଲି, ରାତି ଅଧରେ ମେଳାମେଳା ହୋଇ କାଉ ବୋବଉଛନ୍ତି.
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କଣ କଣ?
2: ଇଏ ଗଡ଼ଦୁଆରି ପରା କହୁଥିଲା, କଳା ଘୋଡ଼ା ହେଇ ଡିଜେଲ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ.
0: ଆହେ କେମିତି, ଗଡ଼ଦୁଆର କଣ ମୁକୁଳା ଥିଲା?
2: ନାଇଁ ପରା, ଦୁଆର ତା ଛାଇ ଛାଇ ମୁକୁଳା ହେଇଗଲା, ଆଉ ଘୋଡ଼ା ଦିଟାକ ଆଖି ପିଛୁଳା କି ପଶିଗଲେ, ଧୂଳିରେ ତା ଆଖି ପୋତି ହେଇଗଲା ପରା.
0: ଆଉ ସେ ଘୋଡ଼ା ଦୁଇଟା
2: କୁଆଡ଼େ ଯେ ଅଦୃଶ୍ୟ ହେଇଗଲେ କିଛି ଜଣାଗଲାନି.
0: ଆହେ ଛାମୁରେ ଏ କଥା ଜଣା କରିଛ ଟି?
2: ହେଁ ଜଣା କରିବୁ, ମୁଣ୍ଡ ଆଉ ରହିବୁ ଟି?
1: ହଉ ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି.
0: ହଁ ହଁ ଚାଲ ଚାଲ. ପ୍ରଭୁହେ ଏଥରକ ଯୁଦ୍ଧ କଣ ହବ କେଜାଣି, କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ୁଛି ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତି ମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜେମାଦେଇ ଶୁଣିଲଣି, ଓଡ଼ିଶା ରାଜା ଲଢେଇ କରିବାକୁ ଆସନ୍ତି।
1: ତାହେଲେ ତ ଶୁଭ ସମ୍ବାଦ।
0: ଏ
1: କହ, ଏଥିଲାଗି କି ପୁରସ୍କାର ଦେବି?
0: ଓଡ଼ିଶା ରାଜା ଆମ କାଞ୍ଚି ରାଜାଙ୍କ ସାଙ୍ଗରେ ଲଢେଇ କରିବାକୁ ଆସିଛନ୍ତି, ଇଏ ହେଲା ଶୁଭ ସମ୍ବାଦ। ପୁଣି କହୁଛ କଣ ନା ପୁରସ୍କାର ହବ? ସେ ଚଣ୍ଡାଳ ରାଜା ଆମ ରାଜ୍ୟ ଉପରେ ଆକ୍ରମଣ କରିବ, ଏ କଥା ଶୁଣି ତୁମେ ଖୁସି ହବ?
1: ଜି ରହିବାର ଅଧିକାର ଯାହାର ଅଛି ସଂଘର୍ଷ ତାକୁ କରିବାକୁ ତ ପଡିବ।
0: କଥାଟା ସୁରୁଖୁରୁରେ ତୁଟକୁ ଆଉ କଣ କିଛି ବାଟ ନଥିଲା ଜମାଦେଇ? ଭଲରେ ସିଏ ଯଦି ଆମ ରାଜାକୁ କନ୍ୟା ମାଗିଥାନ୍ତେ,
1: ତାହେଲେ ମୁଁ ବୁଝିଥାନ୍ତି ସାଳକ୍ରମ।

0: ଘର ବନ୍ଧୁ ପ୍ରଭୁ ଜଗନ୍ନାଥଙ୍କ
1: ଜୟ
0: ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର
2: ଜୟ। ଇଏ କର୍ଣ୍ଣ ଯେ କଣ ଶୁଣୁଛି, ଉତ୍କଳ ବାହିନୀର ଅନ୍ୟତମ ଯୋଦ୍ଧା ନବଘନ ଉତ୍ତର କବାଟ ବାର୍ତ୍ତା ଦେଇଗଲେ, ବିଜୟ ଚନ୍ଦ୍ରାକ୍ଷଙ୍କ ଅଦ୍ଭୁତ ରଣକୌଶଳ ଯୋଗୁଁ କାଞ୍ଚି ବାହିନୀ ଛତ୍ରଭଙ୍ଗ ଦେଇଛି। ଯୁଦ୍ଧ ଆଜି ଓଡ଼ିଆ ପାଇକମାନେ ନିଶ୍ଚୟ ଜାଣିବେ, ଯୁଦ୍ଧ ଭୂମିକୁ ମୋର ଯିବା ଆବଶ୍ୟକ ପଡ଼ିବ ନାହିଁ। ଭକ୍ତବତ୍ସଳ ପ୍ରଭୁ ଚଣ୍ଡାଳର ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
3: ଲଜ୍ଜିତ
4: କରନ୍ତୁ ନାହିଁ ମହାରାଜ, ଓଡ଼ିଶାର ରଣକୌଶଳ ବୀରତ୍ୱ ଆଉ ଦିଗ୍ବିଜୟ ମୋରେ ଶତ୍ରୁ ମର୍ଦ୍ଦନକାରୀ ଗଜପତି ହେଉଛନ୍ତି ଏକମାତ୍ର ପଥ ପ୍ରଦର୍ଶକ। ଆଜି ମନେ ହେଲା ଓଡ଼ିଆ ପାଇକ ରଣଶିକ୍ଷା ନିକଟରେ କାଞ୍ଚି ବର୍ମନ ଏକ ଶିଶୁ, ସେଇଥିପାଇଁ ଯୁଦ୍ଧରେ ଆଜି କାଞ୍ଚି ସେନା ଛତ୍ରଭଙ୍ଗ ଦେଇଛି।
2: କିନ୍ତୁ ଏସବୁ ସମ୍ଭବ ହେଲା ଆପଣଙ୍କର ସୁଦକ୍ଷ ପରିଚାଳନା ଯୋଗୁଁ ସିନା, ତାହେଲେ
4: କ୍ଷମା କରିବେ ମହାରାଜ, ଯାହା ଶୁଣିଛନ୍ତି ସମସ୍ତ ଭ୍ରମ। ଯୁଦ୍ଧ ପରିଚାଳନା ଲାଗି ମୁଁ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ତୁଚନାଦ କଲି, ଦେଖିଲି ହଠାତ୍ ଯେମିତି ଦୁଇଜଣ ଯୋଦ୍ଧା ଦୁଇଟି ଘୋଡ଼ାରେ ମୋ ଆଖି ଆଖିରେ ଆବିର୍ଭୂତ ହେଲେ, ଚାରିଗୋଟି ବିରାଟ ବାହୁର ଛାୟା ଫୁଟି ଦିଶିଲା। ଆମ ଉତ୍କଳ ସେନା ବ୍ୟୁହ ଭେଦ କରୁଣ କରୁଣୁ ବିରାଟ କାଞ୍ଚି ସେନା ଛତ୍ରଭଙ୍ଗ ଦେଲେ। ହିନ୍ଦୁର ନମସ୍ୟ ଚଳନ୍ତି ଜଗନ୍ନାଥ, ଧନ୍ୟ ଆପଣଙ୍କର ଭକ୍ତି, ଧନ୍ୟ ଆପଣଙ୍କର ମହିମା, ଆପଣଙ୍କର ସଂଘର୍ଷ ଲାଭ କରି ମୁଁ ଧନ୍ୟ ହେଇଛି। ଆଶୀର୍ବାଦ କରି ମୋତେ ପବିତ୍ର କରନ୍ତୁ ମହାରାଜ, ପବିତ୍ର କରନ୍ତୁ।
2: ଇଏ କଣ କରୁଛନ୍ତି ବନ୍ଧୁ ବିଜୟ ଚନ୍ଦ୍ରାକ୍ଷ, ମୋ ପାଦ ଫଡ଼ନ୍ତୁ ବୀର, ଉଠନ୍ତୁ ଉଠନ୍ତୁ ଆପଣ, ସବୁ ସେଇ ଜଗନ୍ନାଥଙ୍କର କରୁଣା, ସବୁ ତାଙ୍କରି ଇଚ୍ଛା।
5: ଗଜପତିଙ୍କ ଜୟ ହେଉ।
2: ନା ପଦ୍ମ ନା, ପ୍ରଭୁ ଜଗନ୍ନାଥଙ୍କର ଜୟ ବୋଲି କୁହ।
5: ଜୟ ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥଙ୍କର ଜୟ।
2: ଯୁଦ୍ଧର ସମ୍ବାଦ ତୁମେ ଶୁଣିଛ ପଦ୍ମ?
5: ବର୍ତ୍ତମାନ ତ ମୁଁ ସେଇଠାରୁ ଫେରୁଛି ମହାରାଜ। କହିବା ବାହୁଲ୍ୟ, ଯୁବରାଜ ବିଜୟ ଚନ୍ଦ୍ରାକ୍ଷଙ୍କର ବୀରତ୍ୱ ଗୌରବ ସତମୁଖରେ ଫୁଟି ଉଠିଛି। ସନ୍ଧ୍ୟା ନହିଥିଲେ ଆଜି ବୋଧହୁଏ ହେଇଥାନ୍ତା ଶେଷ ଯୁଦ୍ଧ। ଦେଖିବେ ମହାରାଜ, ଆସନ୍ତାକାଲି ଯୁଦ୍ଧରେ କାଞ୍ଚିର ପରାଜୟ ସୁନିଶ୍ଚିତ।
2: ସବୁ ସେଇ ଗର୍ବଗଞ୍ଜନ ପ୍ରଭୁ ନୀଳାଦ୍ରି ବିହାରୀଙ୍କର ଇଚ୍ଛା।
5: ମହାରାଜ ଅନୁମତି ଦେଲେ ମଣିମାଙ୍କ ଚରଣରେ ମୋର ଏକ ସାମାନ୍ୟ ନିବେଦନ।
2: ନିର୍ଭୟରେ ପ୍ରକାଶ କର ପଦ୍ମ।
5: କାଞ୍ଚି ବିଜୟ ପରେ

0: ଚମତ୍କାର, ତମେ ସୁନ୍ଦର ଗାଇପାରୁଛ ତ ମାୟା?
1: ନାହିଁ ମଣିମା, ମୁଁ
0: ଟଞ୍ଚି ରାଜ୍ୟର ବାସନ୍ତୀ ସନ୍ଧ୍ୟା, ସୁକୁମାର ଚନ୍ଦ୍ରମା, ବନ ବିହଙ୍ଗମର କାକଳି, କାବେରୀ କୃଷ୍ଣ ସାର ଆଉ କାଞ୍ଜର ସଙ୍ଗୀତ ମୂର୍ଚ୍ଛା, ସବୁ କଣ ସୁନ୍ଦର ଆଉ ମାଦକ ଭରା। କଣ କରୁଥିଲୁ ମାୟା? ଆରେ ଆରେ ଆରେ ପଛରେ କଣ ଲୁଚି ଧରିଛ?
1: କ୍ଷମା କରିବେ ମହାରାଜ, ମହାରାଣୀଙ୍କ ଚିତ୍ରପଟକୁ।
0: ମହାରାଣୀ? ନା ନା।
1: କଣ ହେଲା ମହାରାଜ? ଶ୍ରୀହସରୁ ଫୁଲମାଳଟି ଖସିପଡ଼ି।
0: ଉଠା ନାହିଁ ମାୟା, ଉଠା ନାହିଁ, ଧୂଳିରେ ପଡ଼ିବ ଗ୍ରହର ଜନ୍ମ, ତାକୁ ଉଠାଇ।
1: କଣ ହେଲା ମହାରାଜ? ହଠାତ୍ ଆପଣଙ୍କର
0: କାରଣ ଜାଣିବା ପୂର୍ବରୁ ସେ ଚିତ୍ରପଟ ଉପରେ ଆଗ ଗୋଟାଏ ଯବନିକା ପକେଇ ଦିଅ ମାୟା, ଯବନିକା ପକେଇ ଦିଅ।
1: ପକେଇ ଦଉଛି ମହାରାଜ। ମହାରାଜ
0: ରାଜା।

0: ଅଛି ମହାମନ୍ତ୍ରୀ, ମୁଁ ତ ସକାଳ ପହରୁ ଆପଣଙ୍କୁ ଅପେକ୍ଷା କରି ରହିଛି।
1: ରାଜଧିମା ପଦ୍ମାବତୀ,
0: ଆପଣଙ୍କ କହିବା ଅନୁସାରେ ଜେମାରୀଙ୍କୁ କନ୍ୟା ବେଶରେ ସଜେଇ ଦେଇଛି। ଏଇ ତ ଜେମା ଆସିଲେଣି।
2: ମୋର ପ୍ରଣାମ ଗ୍ରହଣ କରନ୍ତୁ ମହାମନ୍ତ୍ରୀ।
1: ଜଗନ୍ନାଥ ତୁମର ମନସ୍କାମନା ପୂର୍ଣ୍ଣ କରନ୍ତୁ ମା।
2: ଆପଣଙ୍କର ନିର୍ଦ୍ଦୟ ଜଗନ୍ନାଥ ଏ ଅଭାଗିନୀର ଡାକ କ'ଣ ଶୁଣିବେ ମହାମନ୍ତ୍ରୀ?
1: ହଟିଆ ଠାକୁର ଟିକେ ହଡ଼ ଦେଖିବାକୁ ଭଲ ପାଆନ୍ତି ମା ପଦ୍ମବତୀ, ତାଙ୍କ ଉପରେ ଭରସା ରଖ, ଦେଖିବ ଏ ବୃଦ୍ଧ ମନ୍ତ୍ରୀର ଯୋଜନା କଦାପି ବିଫଳ ହେବ ନାହିଁ। ମା ମାୟା
0: ଆଦେଶ କରନ୍ତୁ ମନ୍ତ୍ରୀ ମହାଶୟ।
1: ଆଉ ବିଳମ୍ବ କରି ରଥଯାତ୍ରା ଦେଖିବା ବାହାନାରେ ତୁ ପଦ୍ମବତୀଙ୍କୁ ସାଥିରେ ନେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖରେ ଅପେକ୍ଷା କର, ମୋଠାରୁ ଇଙ୍ଗିତ ପାଇବା ମାତ୍ରେ।
0: ବୁଝିଗଲି ବୁଝିଗଲି ମହାମନ୍ତ୍ରୀ ବୁଝିଗଲି।
1: ମୁଁ ତାହେଲେ ଆସୁଛି ମା ପଦ୍ମବତୀ, ଆସୁଛି ମାୟା। ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ଜାତି ଭିଡ଼ରେ ବଡ଼ ଦାଣ୍ଡ ଉଛୁଳି ପଡ଼ୁଛି, ସୋରିଷଣାଏ ପକେଇବାକୁ ବି ସ୍ଥାନ ନାହିଁ। ତିନି ରଥରେ ତିନି ଠାକୁରମାନେ କେତେ ସୁନ୍ଦର ଦେଖାଯାଉଛନ୍ତି। ପ୍ରଭୁ ପ୍ରଭୁ ଏ ନେତ ମୋର ପବିତ୍ର ହେଲା, ପ୍ରଭୁ ପବିତ୍ର ହେଲା। ମାୟା
0: ମହାମନ୍ତ୍ରୀ,
1: ସେ ଫୁଲମାଳଟି ଏଇ ଛେରା ପହଁରା କରିବା ଲାଗି ମୁଦିରସ୍ତ ଗଜପତିଙ୍କ ହାତକୁ ଚନ୍ଦନ ଆଉ ସୁବର୍ଣ୍ଣ ସମାର୍ଜନୀ ପଡ଼େଇଦେଲି, ନନ୍ଦିଘୋଷ ରଥ ଆଡ଼କୁ ମଣିମା ଅଗ୍ରସର ହେଉଛନ୍ତି। ଏଇ ଏଇ ସେ ସୁବର୍ଣ୍ଣ ସୁଯୋଗ ମା ପଦ୍ମବତୀ, ଆସ ଆସ ମୋ ସାଥିରେ। ସମାର୍ଜନୀ ପଡ଼େଇଦେଲି, ନନ୍ଦିଘୋଷ ରଥ ଆଡ଼କୁ ମଣିମା ଅଗ୍ରସର ହେଉଛନ୍ତି। ଏଇ ଏଇ ସେ ସୁବର୍ଣ୍ଣ ସୁଯୋଗ ମା ପଦ୍ମବତୀ, ଆସ ଆସ ମୋ ସାଥିରେ। ରାମାୟ